ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 13 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 6 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:45 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ପ୍ରିୟର ଶ୍ରୋତାବନ୍ଧୁ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, କିଛି ସମୟ ପୂର୍ବରୁ ପ୍ରଚାରିତ ହୋଇଥିବା ତାରିଖ ସମ୍ବନ୍ଧୀୟ ଏକ ଆମ ଦ୍ୱାରା ତ୍ରୁଟି ହୋଇଛି। ସଠିକ୍ ତାରିଖଟି ହେଉଛି ଆଜି ଜୁନ୍ ମାସ 3 ତାରିଖ। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଆନ୍ତରିକ ଭାବରେ ଦୁଃଖିତ, ଆପଣମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଧନ୍ୟବାଦ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତଟି। ଗୀତା ଦାସଙ୍କ କଣ୍ଠରେ ଭକ୍ତିଗୀତଟିକୁ ରଚନା କରିଛନ୍ତି ଜଗନ୍ନାଥ ପଣ୍ଡା।

ଶୁଣୁଥିଲେ ଭକ୍ତିଗୀତଟି ଗୀତଦାସଙ୍କ କଣ୍ଠରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଆରାଧନା। ଶ୍ରୋତା ବନ୍ଧୁ, ସକାଳର ପ୍ରାର୍ଥନା ମନର ଅସ୍ଥିରତାକୁ ଦୂର କରି ନୂଆ ଆଶା ଆଉ ଉତ୍ସାହର ସଞ୍ଚାର କରେ। ଈଶ୍ୱରଙ୍କ ନିକଟରେ ଆମେ ଜ୍ଞାନ, ବିବେକ, ସଦ୍ବୁଦ୍ଧି ଆଉ ମାନବ ସେବାର ଶକ୍ତି ପ୍ରାର୍ଥନା କରିଥାଉ। ସକାଳର ସ୍ନିଗ୍ଧ ପରିବେଶରେ ଯେତେବେଳେ ପ୍ରକୃତି ନୂଆ ଦିନର ସନ୍ଦେଶ ନେଇ ଆସନ୍ତି, ସେତେବେଳେ ଈଶ୍ୱରଙ୍କର ପ୍ରାର୍ଥନା ଆମ ମନକୁ ଦେଇଥାଏ ଶାନ୍ତି, ଶକ୍ତି ଆଉ ସକାରାତ୍ମକତା। ପ୍ରାର୍ଥନା କେବଳ ଶବ୍ଦର ଉଚ୍ଚାରଣ ନୁହେଁ, ଏହା ହେଉଛି ଆତ୍ମାର ଏକ ପବିତ୍ର ନିବେଦନ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତଟି। ବିକାଶ ଦାସଙ୍କ କଣ୍ଠରେ ଭକ୍ତିଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ହେ ମିତ୍ର, ମୋ ପଥ ସରିଯାଉ, କିନ୍ତୁ ମୁଁ ମୋର ପ୍ରଭୁ କାଳିଆଙ୍କ ଦର୍ଶନ ପାଇଁ ଯାଉଛି। ତାଙ୍କୁ ଦେଖିବା ପାଇଁ ମୋ ମନ ବ୍ୟାକୁଳ ହୋଇଉଠିଛି। ବାଟ ଛାଡ଼ିଦେମି ତ, ଯିବି ଦର୍ଶନ ପାଇଁ କାଳିଆ ପାଇଁ। ଆସନ୍ତୁ ଶୁଣିବା ଆରାଧନା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତଟି ମନୋରମା ବାରିକଙ୍କ କଣ୍ଠରେ। ଭକ୍ତିଗୀତଟିକୁ ରଚନା କରିଛନ୍ତି ରଘୁନାଥ ରାଉତ।

ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜି ଶୁଣିଲେ ସୁବାସ ଦାସ, ଗୀତା ଦାସ, ବିକାଶ ଦାସ ଏବଂ ମନୋରମା ବାରିକ ଏବଂ ତାନସେନ ସିଂଙ୍କ କଣ୍ଠରେ କେତୋଟି ଭକ୍ତିଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଅଛି। ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ଶୁଣନ୍ତୁ, ଅନୁଚିନ୍ତା ନିବେଦନ କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ସଜ ସକାଳରେ ଆପଣମାନଙ୍କୁ ସଶ୍ରଦ୍ଧ ପ୍ରଣାମ ଶ୍ରୋତା ବନ୍ଧୁ। ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବାସ୍ତବ ଦିଗଟି ହେଲା ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବା। ଆମେ ତ ଜାଣିଛେ, ଛାତ୍ରଟିଏ ସ୍କୁଲରେ ନାମ ଲେଖାଇବା ପରେ ତାକୁ ସ୍କୁଲର ନିୟମ ଅନୁଯାୟୀ ପାଠ ପଢ଼ିବାକୁ ପଡ଼ିବ, ସେ ପାଠ ସହଜ ହେଉ ବା କଷ୍ଟ ହେଉ। ସଂସାରରେ ଜନ୍ମ ହେବା ପରେ ପ୍ରତ୍ୟେକ ଜୀବକୁ ପ୍ରକୃତିର ନିୟମ ଅନୁଯାୟୀ ଖରା, ବର୍ଷା, ଶୀତ, ବସନ୍ତ ଇତ୍ୟାଦିକୁ ଅନୁଭବ କରିବାକୁ ପଡ଼ିବ, ତାହା ସୁଖକର ହେଉ ବା ଦୁଃଖଦାୟକ ହେଉ। ଅନୁରୂପ ଭାବରେ ମଣିଷର ସାମାଜିକ ଜୀବନଧାରାରେ ଅନୁଭୂତ ହେଉଥିବା ସୁଖ ଦୁଃଖ, ମାନ ଅପମାନ, ଜୟ ପରାଜୟ ଇତ୍ୟାଦିକୁ ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ବିଚାର କରିବାକୁ ପଡ଼ିବ। ଜୀବନ ପୁସ୍ତକର ପ୍ରତ୍ୟେକ ପୃଷ୍ଠାକୁ ପଢ଼ିବା, ବୁଝିବା ଏବଂ ଅନୁଭବରେ ଆସୁଥିବା ପ୍ରତ୍ୟେକ ଆବେଗଗୁଡ଼ିକୁ ଆପଣାର କରି ତା ମଧ୍ୟରୁ ନିଜ ପାଇଁ ନିଜେ ବଞ୍ଚିବାର ମାର୍ଗ ପ୍ରସ୍ତୁତ କରିବାର ଅନ୍ୟ ନାମ ହିଁ ବିଚାର। ସେଇଥିପାଇଁ ତ କୁହାଯାଏ, ତାଲା ଖୋଲିବାକୁ ଚାବିଟିଏ ଲୋଡ଼ା, ଅଙ୍କ କଷିବାକୁ ସୂତ୍ର, କଲମ ଚାଲିବା ପାଇଁ ଲୋଡ଼ା କାଳି, ଭୋଜନ ପାଇଁକି ପାତ୍ର। ଜୀବନ ପାଇଁ ବିଚାର, ବିଚାର ବିହୀନେ ମଣିଷ ପଣିଆ, ଚହଲା ପାଣିର ଗାର। ଫୁଲର ସୁବାସ ଫୁଲକୁ ଆଦରଯୁକ୍ତ କରେ, ଫଳର ସ୍ୱାଦ ଫଳକୁ ମୂଲ୍ୟଯୁକ୍ତ କରେ, ମଣିଷର ବିଚାର ମଣିଷକୁ ସମ୍ମାନଯୁକ୍ତ କରେ। କିନ୍ତୁ ବେଳେବେଳେ ଫୁଲ ଓ ଫଳକୁ କୀଟପତଙ୍ଗମାନେ ନଷ୍ଟ କଲା ପରି ମଣିଷ ଭିତରେ ଥିବା ଈର୍ଷା ଅସୂୟା ପରି ଦୁର୍ଗୁଣ ମଣିଷର ବିଚାର ଶକ୍ତିକୁ ନଷ୍ଟ କରେ ଏବଂ ମଣିଷକୁ ଏକ ବିଳମ୍ବିତ ଅବସ୍ଥାରେ ପକାଏ। ସମୟକ୍ରମେ ଈର୍ଷାଳୁ ମଣିଷଟି ନିଜର ସୁଖ ଓ ସଫଳତାରେ ଯେତିକି ଆନନ୍ଦ ପାଏ, ଅନ୍ୟର ସୁଖ ଓ ସଫଳତା ଦେଖି ବେଶୀ ଦୁଃଖୀ ହୋଇଯାଏ। ଏପରିକି ଅନେକ ସମୟରେ ନିଜର ଈର୍ଷା ଅସୂୟା ଜନିତ ଦୁର୍ବୁଦ୍ଧି ଲାଗି ଭୟଙ୍କର ଭୁଲ କରିବାକୁ ମଧ୍ୟ ପଛାଏ ନାହିଁ। ଥରେ ରାଧୁଆ ଶୁଣିଲା ତା ପଡ଼ିଶା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରେ ଚାକିରି ପାଇଯାଇଛି, ଏବେ ସେ ଓଡ଼ିଶାରେ ଚାକିରି ଛାଡ଼ି ଆମେରିକା ପଳାଇବ, ଗୁଡ଼େ ଦରମା ପାଇବ, ଶ୍ୟାମବାବୁ ଗାଁରେ ସବୁଠୁ ଅଧିକ ଧନୀ ହୋଇଯିବେ, ତାଙ୍କର ସମ୍ମାନ ବଢ଼ିଯିବ ଇତ୍ୟାଦି ଇତ୍ୟାଦି। ଏପରିକି ରାଧୁଆକୁ ଆଉ ନିଦ ମଧ୍ୟ ହେଲାନି। ଶ୍ୟାମବାବୁଙ୍କର ଭବିଷ୍ୟତ ଉନ୍ନତି ଚିନ୍ତା କରି କରି ରାଧୁଆ ଜୀବନଚର୍ଯ୍ୟା ମଧ୍ୟ ବିଗିଡ଼ିଗଲା। ପ୍ରତି ମୁହୂର୍ତ୍ତରେ ନିଜ ପୁଅ ଉପରେ ଖାଲି ଗରଗର ହେଲା। ଗୋଟିଏ ବୟସ୍କ ଭେଣ୍ଡା ପୁଅକୁ ଏପରି କହିବା କେତେଦୂର ଠିକ୍? ରାଧୁଆର ସ୍ତ୍ରୀ ତାକୁ ଯେତେ ବୁଝେଇଲେ ମଧ୍ୟ ହେଲାନି। ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କଲା ଯେଉଁଦିନ ରାଧୁଆ ଶୁଣିଲା ଶ୍ୟାମବାବୁଙ୍କ ପୁଅ ସନ୍ତୋଷ ଆମେରିକାରୁ ପଳାଏ ଟଙ୍କା ତା ବାପାଙ୍କ ନାମରେ ପଠାଇ ଦେଇଛି। ଶ୍ୟାମବାବୁ ମଧ୍ୟ ଆନନ୍ଦରେ ଗାଁ ପିଲାଙ୍କୁ ମିଠା ବାଣ୍ଟିଲେ, ହେଲେ ରାଧୁଆ ତାକୁ କିଛି ଭଲ ଲାଗୁନି। ସେଦିନ ରାତିରେ ରାଧୁଆର ଦୁଷ୍ଟବୁଦ୍ଧି ମୁଣ୍ଡ ଟେକିଲା, ଭାବିଲା ଆଜି ଶ୍ୟାମବାବୁଙ୍କ ଘରୁ ଚୋରି କରିବି, ତାଙ୍କ ଘରର ସବୁ ସମ୍ପତ୍ତି ନେଇ ଆସିବି, ବଡ଼ ଲୋକ ହେବି। ସେଦିନ ଗାର୍ଡ଼ ଅନ୍ଧା ରାତିରେ ଗୋଟିଏ ନିଶୁଣୀ ସାହାଯ୍ୟରେ ରାଧୁଆ ଶ୍ୟାମବାବୁଙ୍କ ପାଚେରୀ ଡେଇଁ ଘର ଭିତରେ ପ୍ରବେଶ କଲା। ଭାଗ୍ୟକୁ ଶ୍ୟାମବାବୁଙ୍କର ଯେଉଁ ଘରେ ସିନ୍ଦୁକ ଅଛି ସେ ଘରେ ତାଲା ପଡ଼ିନି, ରାଧୁଆ ଭାରି ଖୁସି। ଧୀରେ ଘର ଭିତରେ ପଶି ସିନ୍ଦୁକ ଆଡ଼କୁ ଗଲା ବେଳକୁ ପାଦରେ କ'ଣ ଗୋଟେ ବାଜିଲା ଯେ ବେଶ ଶବ୍ଦ ହେଲା, ଖଡ଼ ଖଡ଼ ଖଡ଼। ପାଖ ବଖରାରେ ଶୋଇଥିଲେ ଶ୍ୟାମବାବୁ ଉଠି ପଡ଼ିଲେ ଶବ୍ଦ ଶୁଣି। ରାଧୁଆ ଏଥର ପ୍ରମାଦ ଗଣିଲା, ଧରା ପଡ଼ିଯିବ କି, କ'ଣ କରିବ? ସିନ୍ଦୁକ ସନ୍ଧିରେ ଲୁଚି ବିରାଡ଼ି ଯେମିତି ମିଆଁ ମିଆଁ ଶବ୍ଦ କରେ ସେମିତି ମିଆଁ ମିଆଁ ଶବ୍ଦ କଲା। ଶ୍ୟାମବାବୁ ନିଦମଳମଳ ଆଖିରେ

0: ଥିବା ଘର ଆଡ଼କୁ ଆସିଲେ। ସେ ତ ମିଆଁ ମିଆଁ ଶବ୍ଦ ଶୁଣିଲେ, ବିରକ୍ତ ହେଲେ, କହିଲେ, ଏ ବଦମାସ ବିରାଡ଼ି ସବୁବେଳେ ହଇରାଣ କରୁଛି, ଆଜି ଏଇ ଘରେ ଥାଉ, ସକାଳେ ତା କଥା ବୁଝା ହେବ। ଏତକ କହି ଶ୍ୟାମବାବୁ ବାହାର ପଟୁ କବାଟ ବନ୍ଦ କରି ଶିକୁଳି ଦେଇଦେଲେ। ଏଥର ଶ୍ରୋତାବନ୍ଧୁ ଆପଣମାନେ ବୁଝିପାରୁଥିବେ ରାତି ପାହିବା ପରେ ରାଧୁଆର ଅବସ୍ଥା କ'ଣ ହୋଇଥିବ। ହେଲେ ଏପରି କାହିଁକି ହେଲା? ରାଧୁଆ ଭିତରେ ଥିବା ଈର୍ଷା ଏବଂ ନିଜର ସଫଳତାକୁ ନେଇ ଅସନ୍ତୋଷତା ଏଇଥିପାଇଁ ଦାୟୀ। ସେଇଥିଲାଗି ତ କୁହାଯାଇଛି, ହାତୀ ବଞ୍ଚୁଥାଇ ଡାଳପତ୍ର ଖାଇ, ସାପ ବଞ୍ଚେ ପିଇ ପବନ, ପାରା ଗୁଡ଼ି ଖାଇ ଉଜ୍ଜ୍ୱଳ ଦିଶଇ, ଜଳରେ ମୀନର ଜୀବନ। ସନ୍ତୋଷଟି ବଡ଼ କଥା, ଈର୍ଷା ଅସନ୍ତୋଷ ପାଇଁ ପଥ୍ୟ ନାହିଁ, ସଦା ଦେଉଥାଏ ବ୍ୟଥା। ଶେଷରେ ଗୋଟିଏ କଥା, ଆମେ ଯଦି ଆମର କାମନାକୁ ସୀମାଙ୍କନ କରି ନିଜର ସଫଳତାରେ ସନ୍ତୁଷ୍ଟ ରହିବା, ତେବେ ଆମ ଜୀବନ ନିଶ୍ଚୟ ଶାନ୍ତିମୟ ହେବ।
1: ପ୍ରଜର୍ଗଲୁ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆମ କେନ୍ଦ୍ରରୁ 103.4 FM ମାଧ୍ୟମରେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର ଆଜି ଅଧ୍ୟାୟ 95। ଶିଳ୍ପୀ ରହିଛନ୍ତି ଭୂପିନ୍ଦର ସିଂ।
2: Episode 95, 9-5.

ରାଜର୍ଗୋ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସ ରାଜ୍ୟ ଅଧ୍ୟାୟ 95 ଶିଳ୍ପୀ ରହିଥିଲେ ଭୂପିନ୍ଦର ସିଂ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆସନ୍ତୁ ଶୁଣିବା ଭକ୍ତିଗୀତଟି ତୃପ୍ତିଦାସଙ୍କ କଣ୍ଠରେ। ଭକ୍ତିଗୀତକୁ ରଚନା କରିଛନ୍ତି ସ୍ନେହଲତା ମହାନ୍ତି।

ଶୁଣିଲେ ସଂସ୍କୃତରେ ସମ୍ବାଦ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆସନ୍ତା ଶୁଣିବା ଆଜିର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆଜି ସକାଳ 7:25 କିଛି ଓଡ଼ିଶୀ ସଙ୍ଗୀତ ଓ ଛାନ୍ଦ ପଲ୍ଲିଗୀତର କାର୍ଯ୍ୟକ୍ରମ ରହିଛି। 7:40 7:55 ଏସବୁ ପ୍ରଭାତପୁରୀ। ସକାଳ 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ। ସକାଳ 9:30 ଶୁଣିପାରିବେ ହେଲୋ ଆକାଶବାଣୀ ପୁରୀ। ଦିନ 10:00 ସମୟରେ ଶୁଣିପାରିବେ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ ଏବେ ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆଜି ସନ୍ଧ୍ୟା 5:30 ଶୁଣିପାରିବେ ଯୁବ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଯୁବବାଣୀରେ ପରିବେଶର ପ୍ରକୃତ ସାଥୀ ଆମ ସାଇକେଲ ଏହି ସମ୍ପର୍କରେ। ତାହା ସହିତ ଶୁଣିପାରିବେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ SIR 2026 ଉପରେ ବେତାର ବିବରଣୀରେ ଆପଣ ଶୁଣିପାରିବେ BLO ଏବଂ ସାଧାରଣଙ୍କର ମତ। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ, 6:15 ଦେଶାତ୍ମବୋଧ ସଙ୍ଗୀତ।

ଭୁବନେଶ୍ୱର ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ଚକ୍ରଧର ପାତ୍ର। ତା ସହିତ କାର୍ଯ୍ୟକ୍ରମରେ ଆପଣ ଶୁଣିପାରିବେ ଚାଷୀ ଲକ୍ଷ୍ମୀନାରାୟଣ ଖଟୋଇଙ୍କୁ, ଜୈବିକ ପ୍ରଣାଳୀରେ ପନିପରିବା ଚାଷ ସମ୍ପର୍କରେ ତାଙ୍କଠାରୁ। ରାତି 8ଟା ସମୟରେ ହିନ୍ଦୀ ଚଳଚ୍ଚିତ୍ର ଗୀତ, 9:30 ହେଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 10ଟା ସମୟରେ ଆପଣମାନେ ଶୁଣିବେ ଦେଶର ବିକାଶ ଓ ଜନକଲ୍ୟାଣ ସହିତ ଜଡ଼ିତ ବିଭିନ୍ନ ବିଷୟକୁ ନେଇ ଦେଶର ସରକାରଙ୍କର 12 ବର୍ଷର କାର୍ଯ୍ୟସାଧନାର ପୂର୍ତ୍ତି ଉପରେ ଆଧାରିତ ବିଶେଷ ଉପସ୍ଥାପନାର ଧାରାବାହିକ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ବିଷୟବସ୍ତୁ ରହିଛି ମଧ୍ୟମ ବର୍ଗ କଲ୍ୟାଣ। ଶେଷରେ 10:35 ଶୁଣିପାରିବେ କେତୋଟି ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାପନ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ କିଛି କ୍ଷଣ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମାଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ

ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ठाकुराणी यात्रार गतकाली द्वितीय दिवस रे राज्यर प्रतिष्ठित कलाकार सांस्कृतिक कार्यक्रम परिवेषण करथिले। विधायक कृष्णचंद्र नायकंक समेत जनप्रतिनिधि एवं समाजर विभिन्न वर्गर लोक एथिरे जोग देथिले। पानी पागो दक्षिण पश्चिम मौसुमी वायु आसन

0: ପ୍ରତିଶତ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ପ୍ରକାର ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାର ଲାଗିଛି। ଆଉ କିଛି ଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3 ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥୁଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଙ୍କେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟି।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ, ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, UAE ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSEର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। CBSEର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ CBSEର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSEର ଅନ୍ସ୍କ୍ରିନ୍ ମାର୍କିଂ OSM ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ

ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗୁଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ, ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗୁଏସ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81 ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ ଏବଂ

ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ପଲ୍ଲିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଗାୟତ୍ରୀ ବୋଷଙ୍କ କଣ୍ଠରେ ପଲ୍ଲିଗୀତଟିକୁ ରଚନା କରିଛନ୍ତି କଳ୍ପଲତା ଜେନା।

ଶୁଣୁଛନ୍ତି ଆପଣମାନେ ପଲ୍ଲୀ ଗୀତ ଆକାଶବାଣୀ ପୁରୀରୁ। ପଲ୍ଲୀ ଗୀତ କାର୍ଯ୍ୟକ୍ରମରେ ଶେଷରେ ଶୁଣିବା ପାରମ୍ପରିକ ରଚନାରୁ। ପଲ୍ଲୀ ଗୀତଟିକୁ ଗାଇଛନ୍ତି ଗାୟତ୍ରୀ ବୋଷ।

ଭତପୁରୀ ଦିନର ସ୍ୱତନ୍ତ୍ରତାକୁ ନେଇ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ପରିସରକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ପୂର୍ବ ଦିଗନ୍ତରେ ସୂର୍ଯ୍ୟଙ୍କର ସୁବର୍ଣ୍ଣ କିରଣ ବିଚ୍ଛୁରିତ ହେବା ସହିତ ପ୍ରକୃତି ଜାଗ୍ରତ ହୋଇଉଠିଛି ନୂଆ ଆଶା ଆଉ ନୂଆ ସମ୍ଭାବନା ନେଇ। ଶ୍ରୀମନ୍ଦିରର ନୀଳଚକ୍ର ଉପରେ ପଡ଼ୁଥିବା ସୂର୍ଯ୍ୟଙ୍କର ପ୍ରଥମ କିରଣ ସହିତ ଆରମ୍ଭ ହୋଇଛି ଆଜିର ଆଉ ଏକ ନୂଆ ଦିନ। ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ପଞ୍ଜିକାରେ। ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 13 ଦିନ, ବୃଷ 20 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 3 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସୂର୍ଯ୍ୟୋଦୟ ହୋଇଥିଲା ସକାଳ 5:11 ସମୟରେ ଏବଂ ଆପାତତଃ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି ସନ୍ଧ୍ୟା 6:19 ସମୟରେ। ତୁଳା ଓ କୁମ୍ଭ ରାଶିରେ ଆଜି ଘାତ ଚନ୍ଦ୍ର, କର୍କଟ ରାଶିରେ ଆଜି ଘାତ ବାର। ଆଜି ଜ୍ୟେଷ୍ଠ ମଳ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥର ଆସନ୍ତୁ ଶ୍ରୋତାବନ୍ଧୁ ଜାଣିବା ଆଜି ହେଉଛି ମିଥୁନ, କନ୍ୟା, ବିଛା, ମକର ଏବଂ ମୀନ ରାଶିରେ ବୃହସ୍ପତି ଗୋଚର ଆରମ୍ଭ। ବୃହସ୍ପତି ଚଳନ ସମୟରେ ଆଜି ଚନ୍ଦ୍ର ଶୁଭଫଳ ପ୍ରଦାନ କରିବେ। ଆସନ୍ତୁ ଜାଣିବା କ'ଣ ରହିଛି ଆଜି ଦିନର ଇତିହାସରେ। ଶ୍ରୋତାବନ୍ଧୁ, ଇତିହାସର ପୃଷ୍ଠା ଓଲଟାଇଲେ ଆଜିର ଦିନ ଆମକୁ ମନେ ପକାଇଥାଏ ବିଶ୍ୱକବି ରବୀନ୍ଦ୍ରନାଥଙ୍କର ସମ୍ମାନ, ଭାରତ ବିଭାଜନର ଘୋଷଣା, ମହାକାଶରେ ପ୍ରଥମ ଆମେରିକୀୟ ପଦଚାରଣ ଏବଂ ବିଶ୍ୱର ବିଭିନ୍ନ ଐତିହାସିକ ଘଟଣା। ଅତୀତର ଏସବୁ ସ୍ମୃତି ସବୁ ବର୍ତ୍ତମାନକୁ ବୁଝିବା ଆଉ ଭବିଷ୍ୟତ ଗଢ଼ିବାରେ ତ ପ୍ରେରଣା ଦେଇଥାଏ। ତେବେ ବିଶ୍ୱକବି 1915 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କୁ ବ୍ରିଟିଶ ସରକାର ନାଇଟହୁଡ୍ ଉପାଧି ପ୍ରଦାନ କରିଥିଲେ, କିନ୍ତୁ ପରେ 1919 ମସିହାରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ସେ ପ୍ରତିବାଦରେ ସେ ସେହି ଉପାଧି ଫେରସ୍ତ କରିଥିଲେ। 1947 ମସିହା ଆଜିର ଦିନ ଜୁନ୍ ମାସ 3 ତାରିଖରେ ଭାରତ ବିଭାଜନ ପାଇଁ ପ୍ରସ୍ତାବିତ ମାଉଣ୍ଟ ବାଟେନ୍ ପ୍ଲାନ୍ ଘୋଷଣା କରାଯାଇଥିଲା। ଏହି ଯୋଜନା ପରବର୍ତ୍ତୀ ସମୟରେ ଭାରତ ଏବଂ ପାକିସ୍ତାନର ସ୍ୱାଧୀନତାର ପଥକୁ ପ୍ରଶସ୍ତ କରିଥିଲା। 1984 ମସିହା ଅପରେସନ୍ ବ୍ଲୁ ଷ୍ଟାର ଆରମ୍ଭ ହୋଇଥିଲା ଆଜିର ଦିନରେ। ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଭାରତୀୟ ସେନା ଏହି ଅଭିଯାନ ଆରମ୍ଭ କରିଥିଲେ। 1965 ମସିହାରେ ଆଜିର ଦିନରେ ଆମେରିକାର ମହାକାଶଚାରୀ ଇଡି ହ୍ୱାଇଟ୍ ପ୍ରଥମ ଆମେରିକୀୟ ଭାବେ ମହାକାଶରେ ସ୍ପେସ୍ ୱାକ୍ ବା ଚାଲିବା ଆରମ୍ଭ କରିଥିଲେ। ଏହା ମହାକାଶ ଅନୁସନ୍ଧାନରେ ଏକ ଐତିହାସିକ ମାଇଲଖୁଣ୍ଟ। 1999 ମସିହାରେ ଟିଆନ୍ଟମେନ୍ ସ୍କୋୟାର ପ୍ରୋଟେଷ୍ଟଙ୍କ ବିରୋଧ ପ୍ରଦର୍ଶନ କରି ଚୀନ ସରକାର ଦମନ କରିଥିଲେ। ଏହା ଆଧୁନିକ ବିଶ୍ୱ ଇତିହାସର ଏକ ଚର୍ଚ୍ଚିତ ଘଟଣା। 2006 ମସିହାରେ ମଣ୍ଟେକୋ ସର୍ବିଆ ସହିତ ଥିବା ଦୀର୍ଘ ସଂଘରୁ ଅଲଗା ହୋଇ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷିତ ହୋଇଥିଲା। ବିଶ୍ୱ ପ୍ରସିଦ୍ଧ ଟେନିସ୍ ଖେଳାଳି ରାଫେଲ ନାଡାଲଙ୍କର 1986 ମସିହା ଆଜିର ଦିନରେ ଜନ୍ମ ହୋଇଥିଲା। ସେହିପରି 1906 ମସିହାରେ ପ୍ରସିଦ୍ଧ କଳାକାର ଏବଂ ସାମାଜିକ କର୍ମୀ ଜୋସେଫ୍ ବେକର୍ଙ୍କର ଜନ୍ମ ହୋଇଥିଲା। ତେବେ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜି ଆପଣମାନେ ଶୁଣିଲେ ପଞ୍ଜିକାରେ କ'ଣ ରହିଛି ତା ସହିତ ବୃହସ୍ପତିଙ୍କର ଗୋଚର ସମ୍ପର୍କରେ ଆଉ ଆଜିର ଦିନର ଇତିହାସ ସମ୍ପର୍କରେ। ହଁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଆଜିର ଉପସ୍ଥାପନାରେ ମୁଁ ଥିଲି ସୁସ୍ମିତା। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାର କରିବୁ।

0: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: ଫସିଲା ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
5: କ'ଣ କହୁନୁ,
4: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
5: ଆଉ ଇଲେକ୍ଟ୍ରି ବିଲ୍,
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୀ ECI ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ଶୁଣୁଥିଲେ ବିଜ୍ଞାପନ କାର୍ଯ୍ୟକ୍ରମ, ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ ପ୍ରଚାରିତ 103.4 FM। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି KK ଏବଂ ସୁନିଧି ଚୌହାନ। କଥାଚିତ୍ର ଖଟ୍ଟା ମିଠା ଇର୍ଷଦ କମିଙ୍କର ଗୀତ ରଚନା, ସଙ୍ଗୀତ ସଂଯୋଜନା କରିଛନ୍ତି ପ୍ରୀତମ।

ଏଥର କଥା ଚିତ୍ର କନ୍ ହେ ଯୋ ସ୍ୱପ୍ନ ମେ ଆୟା ଯୁଗଳକଣ୍ଠ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ସମୀରଙ୍କ ଗୀତ ରଚନା, ନିଖିଲ ବିନୟଙ୍କର ସଙ୍ଗୀତ ସଂଯୋଜନା।

ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। କାର୍ଟୁନ୍ସ କଥାଚିତ୍ର ଜୟଶ୍ରୀ

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀର 103.4 FM କାର୍ଯ୍ୟକ୍ରମରେ ଶେଷରେ ଆସନ୍ତା ଶୁଣିବା କର୍ଜ କଥାଚିତ୍ରର ଗୀତ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ଶାନୁ ଏବଂ କବିତା କୃଷ୍ଣମୂର୍ତ୍ତି।

ଏ ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ଖଟା ମିଠା କନ୍ ହେ ଯୋ ସ୍ୱପ୍ନ ମେ ଆୟା କସୁର କଟୋସ କର୍ଚ୍ଚ କଥାଚିତ୍ରର କେତୋଟି ଗୀତ କେ ସୁନିଧି ଚୌହାନ ସୋନୁ ନିଗମ ଶ୍ରେୟା ଘୋଷାଲ ଉଦିତ ନାରାୟଣ ଅଲକା ୟାଗ୍ନିକ ଜୟ ଶ୍ରୀ ଶିବରାମ କୁମାର ସେନ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଶୁଣୁଥିଲେ ଆପଣମାନେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ୍ ଯୋଗେ।
1: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553

0: যোগাযোগ করন্তু।
1: মৎস্য ও প্রাণী সম্পদ বিকাশ বিভাগ, ওড়িশা সরকার।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଶୁଣୁଥିଲେ ବିଜ୍ଞାପନ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ ଯୋଗେ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଆଜିର ଉପସ୍ଥାପନାରେ ସନ୍ତୋଷ କୁମାର ଲେଙ୍କା, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
4: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ଆଉ ଏକ ନୂତନ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ଦୋସ୍ତ ସନ୍ତୋଷ ସ୍ୱାଗତ କରୁଛି ଆପଣମାନଙ୍କୁ।

0: ହ୍ୟାଲୋ ଆକାଶବାଣୀ ପୁରୀ।
1: ସାର ନମସ୍କାର, ମୁଁ ଗୀତା କହୁଥିଲି ଜଗତସିଂହପୁରରୁ।
0: ଆଚ୍ଛା ଗୀତା ଭଉଣୀ, କେମିତି ଅଛନ୍ତି?
1: ହଁ ଭଲ ଅଛି ଆଉ, ଗରମରେ ଯୋଉ ସବୁ ଟିକେ ସହିକିରି ରହିବାକୁ ପଡୁଛି ଆଉ।
0: ଆଚ୍ଛା, ଖରାଦିନ ଛୁଟି ପିଲାବେଳ କଥା ନିଶ୍ଚିତ ମନେ ଥିବ।
1: ଆଜ୍ଞା,
0: ସେ ଖରାବେଳ ଛୁଟିକୁ ଆପଣ ବର୍ଷ ତମାମ ଅପେକ୍ଷା କରୁଥିଲେ। ଅଜା ଘର ଯିବେ, ଗାଁ, ସେ ଆମ୍ବ ତୋଟା, ସେ ନଈ, ସେ ସବୁ ସ୍ମୃତି, ଆଉ ଆଜିର ଏ ପ୍ରଚଣ୍ଡ ଖରାର ପ୍ରକୋପ, କଣ ଫରକ ଦେଖୁଛନ୍ତି?
1: ଖରାଦିନ ଯୋଉ ଆମର ସେତେବେଳେ ଆଗରୁ ଯୋଉ ଖରାଦିନ ଥିଲା, ସେତେବେଳେ ଖରାରେ ବାହାରକୁ ବାହାରି ଯାଉଥିଲା।
0: ଆଜ୍ଞା,
1: ଏତେ ଆମେ ଫ୍ୟାନ ଏସି ଉପରେ ନିର୍ଭର କରୁନଥିଲୁ, ବାହାର ପବନରେ ଆମେ ରହିଯାଉଥିଲୁ।
0: ଆଜ୍ଞା,
1: ଆମ୍ବ ତୋଟା, ଛୋଟ ଛୁଆଙ୍କ ସାଙ୍ଗରେ ଖେଳ, ସବୁ ଭଲ ହଉଥିଲା। କିନ୍ତୁ ଏବେ ଖରାକୁ କେହି ସହି ପାରୁନାହାନ୍ତି, ପିଲାମାନେ ବି ଆଉ କେହି ନାହାନ୍ତି। କୌଣସି ପିଲା ପିଲା ଛୋଟ ଛୋଟ ପିଲା ଯୋଉ ଦାଣ୍ଡରେ ଖେଳନ୍ତି, ଗାଁ ଦାଣ୍ଡରେ ଆଉ ସେ ପିଲା ଖେଳ ନାହିଁ।
0: ତେଣୁ ଦେଖା ବି ଦଉଛି ଯେ ପିଲାଙ୍କର ଯୋଉ ଗାଁ ଦାଣ୍ଡରୁ ଆଜି ଗାୟବ ହେଇଯାଇଛନ୍ତି, ଏଇ ସକାଳୁ ସଞ୍ଜ ଯାଇକି ଆଉ ବାହାରୁ ନାହାନ୍ତି, ଗାଁ ସହର ସବୁଠେଇ ଏଇ ଅବସ୍ଥା। ତା ସହିତ ମଧ୍ୟ ଦେଖାଯାଉଛି ଯେ ଏଇ ଯେଉଁ ଆଖପାଖରେ ବିଭିନ୍ନ ପ୍ରକାରର କାମ ସବୁ ଚାଲିଛି, ରୋଡ୍ କନଷ୍ଟ୍ରକ୍ସନ୍, ଚାଷବାସ, ଯିବା ଆସିବା, ସବୁ ସବୁ ଜାଗାରେ ଲୋକ ବର୍ତ୍ତମାନ ଖରାକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏବଂ ସରକାରୀ ମଧ୍ୟ ନୀତି ପ୍ରଣୟନ କରିଛନ୍ତି ଯେ ଦିନ 11ଟାରୁ 3ଟା ଭିତରେ ଆପଣ ବାହାରକୁ ବାହାରିବେ ନାହିଁ।
1: ଯେମିତି ଖରା ହଉଛି ଆଉ ସରକାର ବାଧ୍ୟ ହୋଇ ସବୁ କରୁଛନ୍ତି, ଖରା ହଉଛି, ଲୋକମାନେ ହଇରାଣ ହଉଛନ୍ତି, ସନ୍ଷ୍ଟ୍ରୋକ୍ ହଉଛି, ଆମ୍ବୁଲାନ୍ସ ବି ଯାଉଛନ୍ତି ମେଡିକାଲ, ସେଥିପାଇଁ ସରକାର ଏଗୁଡା ସବୁ କରୁଛନ୍ତି। ଆଗରୁ କୋଉଠି ଏମିତି ଖରା ନଥିଲା,
0: ତେଣୁ ହଁ ଆଗରୁ ଖରାଟା ଆମର ବନ୍ଧୁ ଥିଲା, ଆଜି ସେଇ ଖରା ଆମର ଶତ୍ରୁ ପାଲଟି ଯାଇଛି।
1: ଆମେ ପୁରା ପ୍ରକୃତି ଉପରେ ସବୁବେଳେ ଦାୟୀ ସାବିତ,
0: ସେଥିପାଇଁ ଦାୟୀ ବାହାର ଲୋକ କେହି ନୁହନ୍ତି, ଦାୟୀ ଆମେ ନିଜେ। ତେଣୁ ଆମେ ବିଗାଡ଼ିଛେ ତ ଆମେ ହିଁ ଭୋଗିବା। ତେଣୁ ହାତ ନେଡ଼ିଗୁଡ଼ କହିକି ଭୋଇଯିବା ଆଗରୁ ଆମେ କିଛିଟା ପଦକ୍ଷେପ ନେବା। ଆପଣଙ୍କ ମତରେ କ'ଣ ଗୋଟେ ଏମିତି

0: ପଦକ୍ଷେପ ସଜେଷ୍ଟ କରନ୍ତୁ ଯାହାଦ୍ୱାରା ଆମେ ଏହି ସମସ୍ୟାକୁ ସମାଧାନ କରିପାରିବା।
1: ଯୋଉ ପ୍ରବଳ ବାଗରେ ଖରା ହଉଛି ତାର ପ୍ରଥମ କଥା ହେଲା ଗଛ, ବଡ ବଡ ଗଛ,
0: ଆଜ୍ଞା,
1: ଯୋଉ ଗଛ କି ଯେମିତି ବର ଗଛ, ଓସ୍ତ ଗଛ, ସଫିସିଏଣ୍ଟ ଅକ୍ସିଜେନ ଯୋଉଥିରେ ଆସିବ। ଗୋଟେ ଗୋଟେ ବାଉଁଶ ବୁଦା ମୂଳକୁ ଆପଣ ପଳେଇବେ ପୁରା ଏସି ଭଳିଆ ଲାଗେ, ବାଉଁଶ ବୁଦା ତଳେ ବସିଲେ ବଢିଆ ଲାଗେ। ଆଉ ଯେମିତି ଓସ୍ତ ଗଛ, ବର ଗଛ ସେଗୁଡା ତାର ପ୍ରାୟ ଦେଖାଯାଉନି। ସହରୀକରଣ ହେଇଗଲାଣି, ଲୋକ ସଂଖ୍ୟା ବଢିବାରୁ ସବୁଆଡ ଘର ହେଇଗଲାଣି, ବିଲ ଫିସରେ ସବୁ ଘର କରିସାରିଲେଣି, ଏଗୁଡା ସବୁ ହେଇଗଲାଣି। ତାପରେ ଘର କରିବାକୁ ଲୋକମାନେ ବାଧ୍ୟ ହଉଛନ୍ତି, ଗଛର ସଂଖ୍ୟା କମି କମି ଯାଉଛି।
0: ଆଚ୍ଛା,
1: ସେଗୁଡାକ ଯଦି ହୁଅନ୍ତା ତାହେଲେ ଟିକେ ଖରା ଦାଉରୁ ଲୋକମାନେ ରକ୍ଷା ପାଆନ୍ତେ। ଏବଂ ଗାଡି ମଟର ଗୁଡାକ ଯୋଉ ବହୁତ କିଛି ଚଲଉଛନ୍ତି,
0: ନାଇଁ ଗାଡି ମଟର ଚାଲିଲେ କିଛି ଅସୁବିଧା ନାହିଁ, କିନ୍ତୁ ଆଜିକାଲି ଯେମିତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ସବସିଡ଼ି ଦେଉଛନ୍ତି, ପ୍ରୋତ୍ସାହନ ଦେଉଛନ୍ତି ଯେ ପେଟ୍ରୋଲ ଡିଜେଲ ଗାଡି ଅପେକ୍ଷା ଆପଣ ବ୍ୟାଟେରୀ ଚାଳିତ ଗାଡି ବ୍ୟବହାର ଅଧିକ ମାତ୍ରାରେ କରନ୍ତୁ।
1: ଆଜ୍ଞା, ଅଧିକ ମାତ୍ରାରେ ଜଙ୍ଗଲ ସୃଷ୍ଟି କରିବା ଦରକାର।
0: ହଁ, ତେଣୁ ଆମେ ତ ଆମ ପାଇଁ ତ ଜଙ୍ଗଲ ପାଇଁ ଜାଗା ନାହିଁ, ତେଣୁ ଆମେ ଆମ ଆଖପାଖ ଅଞ୍ଚଳରେ ଯଦି ନିଜର ଜାଗା ଅଛି କିମ୍ବା ଯଦି ସରକାରୀ ଜାଗା ଅଛି ସେ ଜାଗା ମାନଙ୍କରେ ଗଛଟିଏ ଲଗେଇବା ଏବଂ ଚେଷ୍ଟା କରିବା ଯେ ସେ ଗଛ ଗୁଡିକ ସୁସ୍ଥ ସବଳ ହେଇକିରି ତାଙ୍କ ବାଟରେ ବଢନ୍ତୁ।
1: ଗଛଟିଏ ଲଗେଇବା ତାର ଯତ୍ନ ନବା, ଯେମିତି ଗୋଟେ ଛୋଟ ଛୁଆର ମା ଯତ୍ନ ନିଅନ୍ତି, ଯେମିତି ଗଛର ଯତ୍ନ ନେଲେ ସେ ଗଛ 8-10 ବର୍ଷରେ ବଡ ହେଇଯିବ। ଆଉ ଆମେ ଯଦି ଗଛ ଲଗେଇକି ତାର ଯତ୍ନ ନ ନବା
0: ନ ଲଗେଇବା ତାଠୁ ବେଟର। ତେଣୁ ଆସନ୍ତୁ ଗୋଟେ ସମସ୍ତେ ପଣ କରିବା ଯେ ଆମ ସଂସାରକୁ ଆମେ ପୁଣି ଥରେ ଗଢିବା। ତେଣୁ ଏଇ କଥାକୁ ବିରାମ ଦବା ଏବଂ ଆପଣଙ୍କ ପସନ୍ଦର ଗୀତଟିଏ ଶୁଣିବା। କଣ ଶୁଣିବେ ଆମର କାର୍ଯ୍ୟକ୍ରମରେ?
1: ମୋର ପସନ୍ଦର ଗୀତ ହେଲା ସଞ୍ଜ ସକାଳେ ତୁମ ଛବି ଖୋଜେ ନୀର ଭିଜା ନୟନରେ।
0: ବହୁତ ସୁନ୍ଦର, ତେବେ ଆସନ୍ତୁ। ତେଣୁ ଖରାବେଳେ ତ ବାହାରି ହଉନି, ତେଣୁ ସେଇ ସଞ୍ଜ ସକାଳେ ଆମେ ସେଇ ନିରଭିଜା ନୟନରେ ଆମେ ସେଇ ସାଆନ୍ତଙ୍କୁ ଡାକିବା, ସିଏ ଆମର ନିଶ୍ଚିତ ଭାବରେ ଦୁଃଖ ଶୁଣିବେ ଏବଂ ଆମ ସଂସାରକୁ ସେ ହିଁ ରକ୍ଷା କରିବେ।
1: ଫୋନ୍ କରିବା, ଧନ୍ୟବାଦ, ନମସ୍କାର।

0: କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଶୁଣୁଥିଲେ ବିଜ୍ଞାପନ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ ଆରମ୍ଭ କରୁଛୁ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶ୍ରୋତାବନ୍ଧୁ, ଆପଣମାନେ ତ ଜାଣନ୍ତି ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ ଆପଣ ପାଇଥାନ୍ତି କିଛି ସୂଚନା, ଶୁଣିଥାନ୍ତି ଦିନର କିଛି କଥା, ଆଉ ଶୁଣିଥାନ୍ତି କିଛି ଓଡ଼ିଆ ଆଉ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଆମେ ଆପଣଙ୍କୁ କହି ରଖୁଛୁ ଆମ କାର୍ଯ୍ୟକ୍ରମ ଆପଣ ଭାରତର ଯେକୌଣସି ସ୍ଥାନରେ ରହି ମଧ୍ୟ ନ୍ୟୁଜ୍ ଅନ୍ ଏୟାର କିମ୍ବା ଅଲ୍ ଇଣ୍ଡିଆ ରେଡ଼ିଓ ଆପ୍ସ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ଆପଣଙ୍କ ଫୋନ୍ରେ ଆପ୍ଲିକେସନ୍ ଡାଉନଲୋଡ଼୍ କରି ଶୁଣିପାରିବେ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରେ ଆମେ ଆପଣଙ୍କୁ ମଧ୍ୟ କହି ରଖୁଛୁ ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ସାଧାରଣ ଲୋକମାନଙ୍କ ପାଖରେ ଆପଣ ପହଞ୍ଚାଇବାକୁ ଚାହୁଁଥାନ୍ତି ଆଉ ଆପଣଙ୍କର ସେ କାର୍ଯ୍ୟକ୍ରମରେ ଆମର ଶ୍ରୋତାମାନଙ୍କର ଉପସ୍ଥିତି ଲୋଡ଼ୁଥାନ୍ତି, ତେବେ ଆମକୁ ଆପଣ ନିଶ୍ଚୟ ଜଣାଇପାରିବେ। ବିନା ଶୁଳ୍କରେ ଯୋଗାଯୋଗ କରନ୍ତୁ ଆକାଶବାଣୀ ପୁରୀ ସହିତ। ନମ୍ବରଟିକୁ ଲେଖି ରଖନ୍ତୁ 9437037892। ଏହି ନମ୍ବରରେ କେବଳ ଆପଣ ଫୋନ୍ ମାଧ୍ୟମରେ ନୁହନ୍ତି, ହ୍ୱାଟ୍ସଆପ୍ ମାଧ୍ୟମରେ ଲିଖିତ ଆକାରରେ ତଥା କାର୍ଡ଼ ଆକାରରେ ମଧ୍ୟ ଲେଖି ପଠାଇ ପାରିବେ ଆପଣଙ୍କର କେଉଁ ଅଞ୍ଚଳରେ ସବୁ ନିକଟ ଭବିଷ୍ୟତରେ କେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆମେ ପହଞ୍ଚାଇବୁ ଆପଣଙ୍କର ବାର୍ତ୍ତାକୁ ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କ ପାଖରେ।

0: ଶ୍ରୋତା ବନ୍ଧୁ, ସକାଳର ଆରମ୍ଭ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ ସହିତ। ହଁ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆସନ୍ତୁ ଆରମ୍ଭ କରିବା। ସୂର୍ଯ୍ୟମୁଖୀ କଥାଚିତ୍ରର ଗାଇଛନ୍ତି ଗୀତଟିକୁ ପ୍ରଣବ କିଶୋର ପଟ୍ଟନାୟକ। ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଗୀତ ରଚନା, ଶାନ୍ତନୁ ମହାପାତ୍ରଙ୍କର ସଙ୍ଗୀତ ସଂଯୋଜନା।
1: ହରି ଦିନ ବନ୍ଧୁ ଦୟି ହରି ଦିନ।

ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି, ପ୍ରଚାରିତ ହେଉଛି 103.4 ଏଫ୍ଏମ୍ରେ। ଶ୍ରୋତାବନ୍ଧୁମାନଙ୍କ ପାଇଁ କିଛି ବିଶେଷ ସୂଚନା। ଶ୍ରୋତାବନ୍ଧୁ, ଆଜି ଜ୍ୟେଷ୍ଠ ମାସ ମଳ କୃଷ୍ଣ ପକ୍ଷ ତୃତୀୟ ତିଥିରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପରେ ଆପାତତଃ ସନ୍ଧ୍ୟା 6 ସମୟରୁ ରାତି 10 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ। କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଗୋପରେ ବଢ଼ୁଛି କଳା କହ୍ନେଇ କଥାଚିତ୍ର।

ସ୍ୱରୂପ ନାୟକଙ୍କର ନିଜସ୍ୱ ଗୀତ ରଚନା ଆଉ ସଙ୍ଗୀତ ସଂଯୋଜନାରୁ ଆସନ୍ତୁ ଶୁଣିବା କୁମାର ବାପିଙ୍କ କଣ୍ଠରେ କଥାଚିତ୍ର ଗୀତଟିକୁ, ଚଳଚ୍ଚିତ୍ର ନାରୀ ନୁହେତୁ ନାରାୟଣୀ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
2: ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରର କାର୍ଯ୍ୟକ୍ରମ 103.4 FM ମାଧ୍ୟମରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଶ୍ରୀକ୍ଷେତ୍ର ସୁରଭି। ବର୍ତ୍ତମାନ ସମୟ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆର୍ଯ୍ୟ କଥାଚିତ୍ରର ଗୀତ ଦ୍ୱୈତ କଣ୍ଠରେ ଗାଇଛନ୍ତି ଗୀତଟିକୁ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ପ୍ରଚାରିତ ହେଉଛି 103.4 FM। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁନ୍ 3 ବିଶ୍ୱ ସାଇକେଲ ଦିବସ। ଶ୍ରୋତାବନ୍ଧୁ, ଆଧୁନିକ ଯୁଗରେ ଯେତେବେଳେ ଇନ୍ଧନର ମୂଲ୍ୟ ବୃଦ୍ଧି ପାଉଛି ଏବଂ କେତେକ ସମୟରେ ଆଜି ପେଟ୍ରୋଲ ଆଉ ଡିଜେଲ ଯୋଗାଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି, ସେତେବେଳେ ସାଇକେଲ ହେଉଛି ଏକ ପ୍ରକାରର ବିଶ୍ୱସନୀୟ ଆଉ ସହଜ ବିକଳ୍ପ। ପେଟ୍ରୋଲ ନ ମିଳିଲେ ଗାଡ଼ି ବାଟରେ ଅଟକି ଯାଇଥାଏ, କିନ୍ତୁ ସାଇକେଲ ଚାଲିବା ପାଇଁ ଦରକାର କେବଳ ଆମକୁ ଶକ୍ତି ଯୋଗାଇ ନଥାଏ, ଆମ ଶରୀରକୁ ମଧ୍ୟ ସୁସ୍ଥ ରଖେ। ଖାଲି କ'ଣ ଆମ ଶରୀରକୁ ସଞ୍ଚୟ କରିବା ସହିତ ପରିବେଶକୁ ମଧ୍ୟ ପ୍ରଦୂଷଣ ମୁକ୍ତ ରଖେ। ନିୟମିତ ସାଇକେଲ ଚାଳନା ଶରୀରକୁ ସୁସ୍ଥ ରଖିବା ସହିତ ଆମ ମନକୁ ମଧ୍ୟ ସତେଜ ରଖିଥାଏ। ତେବେ ମନକୁ ସତେଜ କରିବା କଥା ନୁହେଁ, କେବଳ ସେତିକି ନୁହେଁ, ସାଇକେଲ ଚଲାଇଲେ ଆମର ପେଟ୍ରୋଲର ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ। ତେଣୁ ଆଜିର ଦିନରେ, କେବଳ ଆଜି ଦିନ ନୁହେଁ, ଆମେ ସାଇକେଲ ସବୁବେଳେ ବ୍ୟବହାର କରିବା ଆବଶ୍ୟକ। ଯଦି ପାଖ ବାଟକୁ ଆମକୁ ଯିବାକୁ ପଡ଼େ, ଆମେ ଗାଡ଼ିର ବ୍ୟବହାର ନକରି ଚାଲିକି ଯିବା, ନହେଲେ ସାଇକେଲରେ ଯିବା। ସାଇକେଲ ଏକ ଯାନ ନୁହେଁ ଶ୍ରୋତାବନ୍ଧୁ, ବରଂ ଏକ ସୁସ୍ଥ, ସ୍ୱାବଲମ୍ବୀ ଓ ପରିବେଶ ବାନ୍ଧବ ଜୀବନଶୈଳୀର ପ୍ରତୀକ। ଆସନ୍ତୁ ନା, ଆଜିର ବିଶ୍ୱ ସାଇକେଲ ଦିବସ ଅବସରରେ ଆମେ ସମସ୍ତେ ଅଧିକରୁ ଅଧିକ ସାଇକେଲ ବ୍ୟବହାର କରିବା ଆଉ ଆମର ପରିବେଶକୁ ସବୁଜ ରଖିବା, ସୁସ୍ଥ ଭବିଷ୍ୟତ ଗଠନରେ ଆମର ଅବଦାନକୁ ଦେବା। ଜାତିସଂଘ 2018 ଜୁନ୍ 3 ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଥିଲା। ଏହି ଦିନ ଆମକୁ କ'ଣ ସ୍ମରଣ କରାଇ ଜାଣିଛନ୍ତି? ଏକ ସାଧାରଣ ସାଇକେଲ ମଧ୍ୟ ସୁସ୍ଥ ସମାଜ ଆଉ ସବୁଜ ପୃଥିବୀ ଗଠନରେ ଅସାଧାରଣ ଅବଦାନ ରଖିପାରେ। ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଅନେକ ଲୋକ ଏବେ ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଧୀରେ ଧୀରେ ଆଗ୍ରହ ପ୍ରକାଶ କଲେଣି। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ହିନ୍ଦୀ କଥାଚିତ୍ର ଗୀତଟିକୁ। ଆସିକି କଥାଚିତ୍ର ଗୀତଟିକୁ ଯୁଗଳକଣ୍ଠରେ ଆସିଛନ୍ତି ଅନୁରାଧା ପୌଡ଼ଲ ଏବଂ କୁମାର ଶାନୁ। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତ ରଚନା କରିଛନ୍ତି ଅନୁ ମଲ୍ଲିକ।

ଶୁଣୁଛନ୍ତି ଆପଣମାନେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ହାସିଲ କଥାଚିତ୍ର ଶୁଣିବା ଆସନ୍ତା ଗୀତଟିକୁ ଗାଇଛନ୍ତି ଶାନ୍, ଯତୀନ ଲଲିତଙ୍କର ସଙ୍ଗୀତ ସଂଯୋଜନା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ଓ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ତେବେ ଏପରି ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ଆଣିପାରେ। ତେଣୁ ଖରାଦିନରେ ଆମର ନିଜର ଯତ୍ନ ଆମେ କିପରି ନେବା ଆମେ ସମସ୍ତେ ଜାଣିବା ଉଚିତ। ସର୍ବପ୍ରଥମେ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା। ଶରୀରରେ ଜଳୀୟ ଅଂଶର ଅଭାବ ନ ହେବା ପାଇଁ ଲେମ୍ବୁ ପାଣି, ସର୍ବତ, ଫଳରସ ପିଇବା। ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଅତ୍ୟଧିକ ଖରାରେ ଆବଶ୍ୟକ ନ ପଡ଼ିଲେ ଆଦୌ ବାହାରକୁ ଯିବା ନାହିଁ। ତେବେ ଯଦି ଆମକୁ ବାହାରକୁ ଯିବାକୁ ପଡ଼ୁଛି, ହାତରେ ଛତା, ଟୋପି ଆଉ ପାଣି ବୋଟଲ୍ ନେଇକି ଯିବା। ତେବେ ଶ୍ରୋତାବନ୍ଧୁ ଆପଣମାନେ ତ ଜାଣନ୍ତି, ଖରାଦିନରେ ହାଲକା ରଙ୍ଗର ସୂତା କପଡ଼ା ପିନ୍ଧିବା ଉଚିତ। ଅଧିକ ତେଲିଆ ବା ମସଲାଯୁକ୍ତ ଖାଦ୍ୟ ଆଦୌ ଖାଇବା ନାହିଁ, ଆଉ ବାହାର ଖାଦ୍ୟ ତ ଆଦୌ ନୁହେଁ। ତାଜା ଫଳ, ପନିପରିବା ଏସବୁ ଆମେ ଅଧିକ ଖାଇବା ଆବଶ୍ୟକ। ଯଦି ଆମ ମୁଣ୍ଡ ବୁଲାଇ ହେଉଛି, ଆମକୁ ଦୁର୍ବଳ ଲାଗୁଛି, ଅତ୍ୟଧିକ ଆମ ଦେହରୁ ଝାଳ ବା ଆମେ ଅସୁସ୍ଥତା ଅନୁଭବ କରୁଛେ, ତେବେ ତୁରନ୍ତ ଗୋଟେ ଗଛ ଛାଇକୁ ପଳାଇବା, ଆଉ ସେଠି କିଛି ସମୟ ବିଶ୍ରାମ ନେବା, ଆଉ ଆବଶ୍ୟକ ହେଲେ ଡାକ୍ତରଙ୍କର ପରାମର୍ଶ ନିହାତି ଭାବରେ ନେବା। ତେବେ ଖରାଦିନରେ ସଚେତନତା ଆଉ ସାବଧାନତା ହିଁ ଆମ ସୁସ୍ଥତାର ଚାବିକାଠି। ନିଜେ ସୁସ୍ଥ ରହିବା, ଅନ୍ୟମାନଙ୍କୁ ସଚେତନ କରାଇବା, ଅନ୍ୟମାନଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ମଧ୍ୟ ଦେବା। କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟିକୁ। ଗାଇଛନ୍ତି ଉଦିତ ନାରାୟଣ, ଶାନ, କବିତା କୃଷ୍ଣମୂର୍ତ୍ତି, କଥାଚିତ୍ର ହମରାଜ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ କେତୋଟି ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତ। ତେବେ କାର୍ଯ୍ୟକ୍ରମରେ ଶେଷରେ ଆସନ୍ତୁ ଶୁଣିବା ଡର କଥାଚିତ୍ରର ଗୀତ ଗାଇଛନ୍ତି ଉଦିତ ନାରାୟଣ। ଶିବ ହରିଙ୍କର ସଙ୍ଗୀତ ସଂଯୋଜନା।

0: ଶ୍ରୋତା ବନ୍ଧୁ, ଏଇ ଗୀତ ସହିତ ଶେଷ କରିବାକୁ ଯାଉଛୁ ଆଜିର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆମେ ଆପଣଙ୍କୁ କହି ରଖୁଛୁ, ଆପଣଙ୍କ ଅଞ୍ଚଳରେ ହେବାକୁ ଥିବା କୌଣସି ବି ଆନୁଷ୍ଠାନିକ କାର୍ଯ୍ୟକ୍ରମର ସୂଚନା ଯଦି ଆପଣ ସାଧାରଣ ଲୋକମାନଙ୍କ ପାଖରେ, ସାଧାରଣ ଶ୍ରୋତାମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛନ୍ତି, ବିନା ଶୁଳ୍କରେ ଯୋଗାଯୋଗ କରିପାରିବେ ଆକାଶବାଣୀ ପୁରୀ ସହିତ। ନମ୍ବରଟିକୁ ଲେଖି ରଖନ୍ତୁ 9437037892। ଏହି ନମ୍ବରରେ ଆପଣ ଫୋନ୍ ମାଧ୍ୟମରେ ଜଣାଇପାରିବେ ଆପଣଙ୍କର କେଉଁ ଅଞ୍ଚଳରେ ସବୁ କେଉଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ତା ସହିତ କାର୍ଯ୍ୟକ୍ରମ କିପରି ଲାଗୁଛି ଆପଣ ମଧ୍ୟ ହ୍ୱାଟ୍ସଆପ୍ରେ ଲେଖି ଜଣାଇପାରିବେ। ନମ୍ବରଟିକୁ ଆଉ ଥରେ ଲେଖି ରଖନ୍ତୁ 9437037892। ତେବେ ଶ୍ରୋତା ବନ୍ଧୁ, ଏବେ ତ ଖରାଦିନ ଚାଲିଛି, ଖରାଦିନରେ ସଚେତନତା ଆମର ଏକ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ଯଦି ଆବଶ୍ୟକ ନ ପଡ଼ୁଛି ବାହାରକୁ ଯାଆନ୍ତୁ ନାହିଁ, ସୁସ୍ଥ ରୁହନ୍ତୁ, ନିଜ ଶରୀରକୁ ସୁସ୍ଥ ରଖନ୍ତୁ। ଏହି ବାର୍ତ୍ତା ସହିତ ଆମ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିକୁ ଏଇଠି ଶେଷ କରୁଛୁ। ଆଜିର ଉପସ୍ଥାପନାରେ ମୁଁ ଥିଲି
1: ସୁସ୍ମିତା। ରୋଜ ରାତ 10 ବଜେ ସିର୍ଫ ବିବିଧ ଭାରତୀ ପର।
2: आप सुन रहे हैं विविध भारती राष्ट्रीय सेवा देश की सुरीली धड़कन। स्वागत है आप सभी का कार्यक्रम रंग तरंग में।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ସମୀକ୍ଷା କଲେ ବିଭାଗୀୟ ସଚିବ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଏଥିରେ ଭାରତ ସମେତ ବ୍ରାଜିଲ ରୁଷିଆ ଚୀନ ଦକ୍ଷିଣ ଆଫ୍ରିକା ଇଥିଓପିଆ ଇଣ୍ଡୋନେସିଆ ଇରାନ ସାଉଦି ଆରବ ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହେଇଛି ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ ହେଲ୍ଥ ଟିମ୍ ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ

0: ପ୍ରଦୂଷଣ ମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚଳାଇବା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଏବଂ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ଭଦ୍ରଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। 16 ଜାତୀୟ ରାଜପଥ ନଳାଙ୍ଗ ଆଦମପୁରରୁ ଯୁବ ସାଇକେଲ ଆରୋହୀମାନେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇକେଲ ଚଳାଇଲେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବାର ବାର୍ତ୍ତା ନେଇ ସାଇକେଲ ଆରୋହୀମାନେ ସହର ପରିକ୍ରମା କରିଥିଲେ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଣଧାନ ଜମିର ପଞ୍ଜୀକରଣରେ ସମ୍ପୃକ୍ତ ଲ୍ୟାମ୍ପସ୍ଗୁଡ଼ିକ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ କିଣା ସମୟରେ ଯଦି କୌଣସି ଚାଷୀ ଅସାଧୁ ଉପାୟରେ ଧାନ ମଣ୍ଡିକୁ ଆଣନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରୁ ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିଆ ଗ୍ରାମ ପଞ୍ଚାୟତରେ ସାଲିଆ ସେବାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବର 1500 ଜାତୀୟ ଆଇନ ସେବା ପ୍ରାଧିକରଣ ପୋର୍ଟାଲରେ ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏଲ୍ନିନୋର ପ୍ରଭାବରେ ମୌସୁମୀ ଜନିତ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ସାଧାରଣତଃ ଯଦି ବର୍ଷା ହୋଇଥାଏ ଭାରତ ବର୍ଷରେ ତାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ୍ କାଟେଗୋରି କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଶୁଣିବା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସିପ୍ରା ମିଶ୍ର ଏବଂ ଶୁଭଦର୍ଶିନୀ ସାହୁ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରେରଣା କାର୍ଯ୍ୟକ୍ରମର ଆଉ ଏକ ନିଆରା ଓ ମନ ଛୁଆଁ ଅଧ୍ୟାୟକୁ।
1: ଆଜିର ଉପସ୍ଥାପନାରେ ଅଛୁ ଆମେ ଆପଣଙ୍କର ଯୁବସାଥୀ, ମୁଁ ସିପ୍ରା
0: ଆଉ ମୁଁ ଶୁଭଦର୍ଶିନୀ। ଆରେ ସିପ୍ରା, ତମ ଦେହରୁ କଣ ଏତେ ଝାଳ ବାହାରୁଛି, ଭାରି ଧଇଁସ ଜଣା ପଡୁଛ।
1: ଆରେ କଥା କଣ କି ଶୁଭ, ସାଇକେଲ ନେଇକି ଘରୁ ଆସିଲା ବେଳେ ବହୁତ ଜୋରରେ ଖରା ହଉଥିଲା, ସେଥିପାଇଁ ଟିକେ ଝାଳ ନାଳ ହେଇଯାଇଛି ଆଉ।
0: ତମର ବା ଗାଡି ଅଛି, ତମେ ସାଇକେଲ କି ନେଇକି ଆସିଲ?
1: ଆରେ ଗାଡି ଥିଲେ କଣ ହବ କହୁନ, ସବୁବେଳେ କଣ ଗାଡିର ବ୍ୟବହାର କଲେ ଭଲ, ଅତି ଆବଶ୍ୟକ ନହେଲେ ମୁଁ ଜମା ବି ଗାଡି ଚଲାଏନି। ଆଉ ଘରେ ସାଇକେଲ ଥାଉ ଥାଉ କାଇଁ ଅଯଥାଠାରେ ଗାଡି ନେଇକି ଆସିବି କହୁନ, ସାଇକେଲ କୁ ପୁରା ଭଲ ଭାବରେ ରେଡି କରି ରଖିଛି।
0: ଆରେ ବା ବଢିଆ କଥା, ତ ତମ ଭଳି ଚିନ୍ତାଧାରା ସମସ୍ତଙ୍କର ଯଦି ହୁଅନ୍ତା ନା, ତାହେଲେ ପରିବେଶ ପ୍ରଦୂଷଣ କେତେ ମାତ୍ରାରେ କମିଯାଆନ୍ତା।
1: ଏକଦମ ଠିକ କଥା କହିଛ।
0: ତାହେଲେ ଶ୍ରୋତା ବନ୍ଧୁ, ଆମ ମଣିଷ ଜୀବନଯାତ୍ରା ସହିତ ଯାନବାହନର ସମ୍ପର୍କ ଭାରି ନିବିଡ଼। ଆଦିମ କାଳରେ ମଣିଷ ପାଦରେ ଚାଲି ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିଲା। ଦେଖିବାକୁ ଗଲେ ସମୟର ପରିବର୍ତ୍ତନ ସହିତ ଯାନବାହନର ବି ବିକାଶ ହେଲା। ଘୋଡ଼ା ଗାଡି, ବଳଦ ଗାଡି, ମଟର ଗାଡି, ରେଳଗାଡି, ବିମାନ ପର୍ଯ୍ୟନ୍ତ ବହୁତ ଯାନବାହନ ମଣିଷର ଯାତ୍ରାକୁ ବହୁତ ସହଜ ବି କରିଥିଲା। କିନ୍ତୁ ଏସବୁ ଯାନବାହନ ଭିତରେ ଏମିତି ଏକ ସାଧନ ଅଛି ଯାହା ସରଳ, ସୁଲଭ, ପରିବେଶ ଅନୁକୂଳ ଆଉ ସାଧାରଣ ଲୋକର ପ୍ରକୃତ ବନ୍ଧୁ ଭାବରେ ପରିଚିତ। ତାହେଲେ କହିଲେ ଦେଖି ସେଇ ସାଧନଟି କଣ?
1: ହଁ ଶ୍ରୋତା ବନ୍ଧୁ, ଆପଣ ବି ଠିକ ବୁଝୁଛନ୍ତି, ସେହି ସାଧନଟି ହେଉଛି ପରା ସାଇକେଲ। ଯୁବ ବନ୍ଧୁ, ପିଲାଦିନର ସ୍ମୃତିକୁ ଥରେ ଫେରିଗଲେ ମନେ ପଡ଼େ ସାଇକେଲର କଥା। ଆଜି ମଧ୍ୟ ଯେତେବେଳେ କୌଣସି ଗାଁ ରାସ୍ତାରେ ଏକ ସାଇକେଲ ଧୀରେ ଧୀରେ ଗଡି ଯାଉଥିବାର ଦେଖାଯାଏ, ଠିକ ସେତିକି ବେଳେ ମନ ଆମର ଅଜାଣତରେ ଫେରିଯାଏ ସେହି ନିର୍ମଳ ପିଲାଦିନକୁ। ସତରେ ସେତେବେଳେ ଘରେ ସାଇକେଲ ଥିବା ମାନେ ଏକ ବଡ ଖୁସିର କଥା ଥିଲା।
0: ଆଉ ଜାଣିଛ ସିପ୍ରା, ବାପାଙ୍କ ସାଇକେଲକୁ ଚୋରି ଚୋରି ଛୁଇଁବା, ତାର ଘଣ୍ଟି ବଜେଇବା, ସିଟ୍ ଉପରେ ବସିବାକୁ ଚେଷ୍ଟା କରିବା, କରିଛ ନା ନାଇଁ କେବେ?
1: ଆରେ ହଁ ହଁ, ବହୁତ ଥର କରିଛି।
0: ସତରେ ସେତେବେଳେ ମନରେ ଗୋଟେ ଅଲଗା ଆନନ୍ଦ ଯେମିତି ଥିଲା।
1: ଆଉ ଜାଣିଛ ଶୁଭ, ପେଡାଲକୁ ଗୋଡ ପାଉନଥିବ ପଛେ, କିନ୍ତୁ ସାଇକେଲ ଚଲାଇବାର ଏକ ସ୍ୱପ୍ନ ଆଖି ଆଗରେ ସବୁବେଳେ ନାଚିଥାଏ।
0: ତାପରେ ବି ସାଇକେଲ ଶିଖିବା ଯେମିତି ଗୋଟେ ରୋମାଞ୍ଚକର ଅନୁଭୂତି ଥିଲା। ଆଉ ସେତେବେଳେ ହୁଏତ ସମସ୍ତଙ୍କ ସହିତ ଏ ଘଟଣାଟି ଘଟିଥିବ, ଯେତେବେଳେ ନୂଆ ନୂଆ ସାଇକେଲ ଶିଖୁଥିଲେ, ସାଙ୍ଗ ହୁଅନ୍ତୁ କି ଘର ଲୋକ, କହିବେ ହଁ ମୁଁ ପଛରୁ ସାଇକେଲଟି ଧରିଛି, ତୁ ଚଲେଇ ଚାଲେ। କିନ୍ତୁ ଚଲେଇବା ଚଲେଇବା ଭିତରେ ସେମାନେ ପଛରୁ କେତେବେଳେ ହାତ ଛାଡି ଦେଇଥିବେ ଜଣା ପଡ଼ିନଥିବ।
1: ଆରେ ହାତ ଛାଡିବେନି ବି କେମିତି କହୁନ, ଯଦି ସେ ନ ଛାଡିବେ ଆମର ଭୟ ବି ଛାଡିବନି, ଆଉ ଭୟ ରହିଲେ କଣ କୌଣସି କାର୍ଯ୍ୟ ହେଇପାରିବ?
0: କଥା ତ ତମେ ଠିକ କହୁଛ, ହାତ ଗୋଡ ଛିଡୁଥିଲା ସତ, କିନ୍ତୁ ତାପର ଦିନ ସେଇ ସାଇକେଲ ଧରିକି ପୁଣି ରାସ୍ତାକୁ ବାହାରି ପଡୁଥିଲୁ, କାରଣ ସେ ଛୋଟ ବୟସରେ ହାର ମାନିବା ଶବ୍ଦଟି ଜଣା ନଥିଲା।
1: ଆଉ ଜାଣିଛ ଶୁଭ, ଗାଁର କାଦୁଅ ରାସ୍ତା, ଧାନ କ୍ଷେତର ସୁନ୍ଦର ପବନ, ଆମ୍ବ ତୋଟା ପାଖ ଦେଇ ସାଇକେଲ ଚଲାଇବାର ସତରେ ବହୁତ ଆନନ୍ଦ ଥିଲା, ଯାହାକି ଆଜିର ଆଧୁନିକ ଯୁଗର କୌଣସି ଦାମୀ ଗାଡି ମଧ୍ୟ ଦେଇପାରିବ ନାହିଁ।
0: ଆଉ ସ୍କୁଲ ଛୁଟି ପରେ ସାଙ୍ଗମାନଙ୍କ ସହିତ ସାଇକେଲ ରେସ୍, ଘଣ୍ଟି ବଜାଇ ଗାଁ ସାରା ବୁଲିବା, କେବେ କେବେ ଡବଲ ସିଟ୍ରେ ସାଙ୍ଗକୁ ବସାଇ ଯିବା, ଆଜି ଯେମିତି ଗୋଟେ ସ୍ମୃତି ହିଁ ରହିଯାଇଛି।
1: ହଁ ଶ୍ରୋତା ବନ୍ଧୁ, ପିଲାଦିନର ସେଇ ସାଇକେଲ ମଧ୍ୟ ମନରେ ଏକ ସୁନ୍ଦର ସ୍ମୃତି ହୋଇ ରହିଛି, କିନ୍ତୁ ସମୟର ପରିବର୍ତ୍ତନ ସହିତ ସାଇକେଲର ଗୁରୁତ୍ୱ କେବଳ ସ୍ମୃତିରେ ସୀମିତ ରହିନାହିଁ, ଏହା ଆମ ପରିବେଶ ସୁରକ୍ଷାର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ମଧ୍ୟ ପରିଚିତ ହୋଇଛି।
0: ଯେଉଁ ସାଇକେଲ କେବେ ଆମ ପିଲାଦିନର ଖେଳ, ଆନନ୍ଦ ଓ ସ୍ୱାଧୀନତାର ପ୍ରତୀକ ଥିଲା, ସେ ସାଇକେଲ ଆଜି ପ୍ରକୃତିର ଜଣେ ପ୍ରକୃତ ବନ୍ଧୁ ଭାବେ ଉଭା ହୋଇଛି। ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ସମସ୍ତ ବିଶ୍ୱ ପାଇଁ ଗୋଟେ ବଡ଼ ଚିନ୍ତାର ବିଷୟ। ସହରର ରାସ୍ତାରେ ଦିନକୁ ଦିନ ବଢୁଥିବା ମୋଟର ଗାଡ଼ିର ସଂଖ୍ୟା ସହିତ ବଢି ଚାଲିଛି ଧୂଆଁ, ଶବ୍ଦ ଓ ବାୟୁ ପ୍ରଦୂଷଣ, ଯାହାର ପ୍ରଭାବ କେବଳ ପ୍ରକୃତି ଉପରେ ନୁହେଁ ବରଂ ମଣିଷର ସ୍ୱାସ୍ଥ୍ୟ ଉପରେ ବି ପଡୁଛି।
1: ଆଉ ଏହିଭଳି ପରିସ୍ଥିତିରେ ସାଇକେଲ ଏକ ସରଳ କିନ୍ତୁ ପ୍ରଭାବଶାଳୀ ସମାଧାନ ଭାବରେ ଦେଖାଦେଇଛି। ସାଇକେଲ ଚାଲିବା ପାଇଁ କୌଣସି ଇନ୍ଧନର ଆବଶ୍ୟକତା ହିଁ ନାହିଁ, ଏହା କୌଣସି ପ୍ରକାରର କ୍ଷତିକାରକ ଗ୍ୟାସ ନିର୍ଗତ କରେ ନାହିଁ, ତେଣୁ ସାଇକେଲ ଯେତେ ଅଧିକ ଚାଲିବ ଆମ ପରିବେଶ ସେତେ ଅଧିକ ସୁରକ୍ଷିତ ମଧ୍ୟ ରହିବ।
0: ଥରେ ଭାବିଲ ଦେଖି ସିପ୍ରା, ଏମିତି ଏକ ସମୟ ଥିଲା ଯେତେବେଳେ ସକାଳେ ଗାଁ ରାସ୍ତାରେ ଅନେକ ସାଇକେଲ ଚାଲୁଥିବା ଦେଖାଯାଉଥିଲା। ପବନ ଥିଲା ନିର୍ମଳ, ପରିବେଶ ଥିଲା ଶାନ୍ତ, ଆଉ ପ୍ରକୃତି ଥିଲା ଅଧିକ ସବୁଜ। ଆଜି ଯେତେବେଳେ ଆମେ ପରିବେଶକୁ ନେଇ ଚିନ୍ତିତ, ସେତେବେଳେ ସେଇ ପୁରୁଣା ସାଇକେଲ ପୁଣି ଥରେ ଆମକୁ ଗୋଟେ ନୂଆ ବାର୍ତ୍ତା ଦେଉଛି, ଆଉ ସେ ବାର୍ତ୍ତା ହେଉଛି ଉନ୍ନତି ସହିତ ପ୍ରକୃତିର ସନ୍ତୁଳନକୁ ବି ବଜାୟ ରଖିବା ଦରକାର।
1: ଶ୍ରୋତା ବନ୍ଧୁ, ପରିବେଶ

0: ବିଜ୍ଞାନ ଦୃଷ୍ଟିରୁ ମଧ୍ୟ ସାଇକେଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଚଲାଇବା ପାଇଁ କୌଣସି ଜୀବାଶ୍ମ ଇନ୍ଧନର ଆବଶ୍ୟକ ହୁଏ ନାହିଁ, ଫଳରେ କାର୍ବନ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ କିମ୍ବା ଅନ୍ୟାନ୍ୟ କ୍ଷତିକାରକ ଗ୍ୟାସ୍ ବାୟୁମଣ୍ଡଳକୁ ଜମାରୁ ବି ନିର୍ଗତ ହୁଏ ନାହିଁ। ସେଥିପାଇଁ ତ ସାଇକେଲକୁ କେବଳ ଏକ ଯାନ ନୁହେଁ, ବରଂ ବିଜ୍ଞାନ, ସ୍ୱାସ୍ଥ୍ୟ ଓ ପରିବେଶ ମଧ୍ୟରେ ସୁନ୍ଦର ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କୁହାଯାଇଥାଏ।
1: ତା ସହ ଦେଖିବାକୁ ଗଲେ ସ୍ୱାସ୍ଥ୍ୟ ବିଜ୍ଞାନ ମଧ୍ୟ ସାଇକେଲର ଗୁରୁତ୍ୱକୁ ସ୍ୱୀକାର କରିଛି। ନିୟମିତ ସାଇକେଲ ଚଳାଇବା ଫଳରେ ହୃଦୟ ଓ ଫୁସ୍ଫୁସର କାର୍ଯ୍ୟକ୍ଷମତା ମଧ୍ୟ ବଢିଥାଏ, ଶରୀରରେ ରକ୍ତ ସଞ୍ଚାଳନ ସୁଧୁରିଥାଏ ଆଉ ମାଂସପେଶୀ ସୁଦୃଢ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ ନିୟମିତ ସାଇକେଲ ଚଲାଉଥିବା ଲୋକମାନଙ୍କଠାରେ ହୃଦରୋଗ, ମୋଟାପଣ ଓ ମଧୁମେହ ରୋଗ ତୁଳନାତ୍ମକ ଭାବେ କମ୍ ରହିଥାଏ।
0: ଜାଣିଛ ଶୁଭ, ସାଇକେଲ ସହ ଅନେକ ପ୍ରକାରର ରୋଚକ କଥା ମଧ୍ୟ ରହିଛି। ବିଶ୍ୱର ଅନେକ ଦେଶରେ ସାଇକେଲକୁ କେବଳ ଯାତାୟାତରେ ସାଧାରଣ ଭାବେ ବ୍ୟବହାର କରନ୍ତି ତାହା ନୁହେଁ, ବରଂ ଏହା ଏକ ଜୀବନଶୈଳୀ ଭାବରେ ଗ୍ରହଣ କରାଯାଇଛି। କେତେକ ସହରରେ ସାଇକେଲ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି।
1: ତାପରେ ବି ସାଇକେଲ ଚଲାଇବା ବେଳେ ମଣିଷ କେବଳ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଏ ନାହିଁ, ସେ ଚାରିପାଖର ପ୍ରକୃତିକୁ ବି ଅନୁଭବ କରିଥାଏ। ଗଛର ପତ୍ର ଦୋହଲିବାର ଶବ୍ଦ, ପକ୍ଷୀମାନଙ୍କର ସେ କାକଳି, ସକାଳର ଥଣ୍ଡା ପବନ ଆଉ ମାଟିର ମହକକୁ ସେ ତା ହୃଦୟରେ ସଞ୍ଚୟ କରି ରଖେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ଟେକ୍ନୋଲୋଜିର ଯୁଗ, ସମୟ ସହିତ ସବୁ ଯେମିତି ବଦଳିଛି ସେମିତି ସାଇକେଲର ବି ପରିଭାଷା ବଦଳୁଛି। ଯେତେବେଳେ କେବଳ ଦୁଇଟି ଚକ ଆଉ ଗୋଟେ ହ୍ୟାଣ୍ଡେଲ ଆଉ ଗୋଟେ ପେଡାଲରେ ସୀମିତ ଥିବା ସାଇକେଲ ଆଜି ପ୍ରଯୁକ୍ତିର ସ୍ପର୍ଶ ପାଇଁ ଯେମିତି ଆଧୁନିକ ହୋଇପଡିଛି, ବର୍ତ୍ତମାନ ହାଲକା ଓଜନର ସାଇକେଲ, ଗିଅର ଯୁକ୍ତ ସାଇକେଲ, ମାଉଣ୍ଟେନ ବାଇକ୍, ଇଲେକ୍ଟ୍ରିକ ସାଇକେଲ ଭଳି ଅନେକ ନୂତନ ମଡେଲ ବି ଦେଖିବା ମିଳୁଛି।
0: ଆଉ ବିଶେଷ କରି ଇ ସାଇକେଲ ବା ବିଦ୍ୟୁତ ଚାଳିତ ସାଇକେଲ ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ଏହା ମଣିଷର ପରିଶ୍ରମକୁ କମାଇବା ସହିତ ପରିବେଶ ଅନୁକୂଳ ଯାତାୟାତକୁ ମଧ୍ୟ ପ୍ରୋତ୍ସାହନ ଦେଉଛି।
1: ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ସହର ଗଠନର ଲକ୍ଷ୍ୟରେ ଅନେକ ସହରରେ ସାଇକେଲ ଟ୍ରାକ୍ ବି ନିର୍ମାଣ କରାଯାଇଛି। କେତେକ ସ୍ଥାନରେ ସାର୍ବଜନୀନ ସାଇକେଲ ବ୍ୟବସ୍ଥା ବି ଆରମ୍ଭ ହୋଇଛି, ଯେଉଁଠାରେ ଲୋକମାନେ ଅତି କମ୍ ଖର୍ଚ୍ଚରେ ସାଇକେଲକୁ ବ୍ୟବହାର କରିପାରିବେ।
0: ଯୁବବନ୍ଧୁ, ଦୁଇଟି ଚକ ଉପରେ ଗଡି ଚାଲୁଥିବା ଏହି ସାଧାରଣ ଯାନ ସାଇକେଲ ଆମକୁ ଏକ ଅସାଧାରଣ ଶିକ୍ଷା ଦେଇଥାଏ। ଜୀବନରେ ସନ୍ତୁଳନ ରକ୍ଷା କରିବା, ନିଜ ଶକ୍ତି ଉପରେ ବିଶ୍ୱାସ ରଖିବା ଆଉ ଆଗକୁ ବଢି ଚାଲିବା।
1: ତାହେଲେ ଆସନ୍ତୁ, ସାଇକେଲକୁ କେବଳ ଏକ ଯାତାୟାତର ସାଧନ ଭାବେ ନୁହେଁ, ବରଂ ସ୍ୱାସ୍ଥ୍ୟ, ପରିବେଶ, ସ୍ମୃତି ଏବଂ ସରଳ ଜୀବନର ଏକ ସୁନ୍ଦର ପ୍ରତୀକ ଭାବରେ ଗ୍ରହଣ କରିବା। କାରଣ ଯେଉଁଦିନ ଆମେ ପୁଣି ଥରେ ସାଇକେଲର ଘଣ୍ଟି ଶୁଣିବାକୁ ଭଲ ପାଇବା, ସେହିଦିନ ହୁଏତ ଆମେ ପ୍ରକୃତି ଏବଂ ନିଜ ମନର ଅଧିକ ନିକଟତର ହୋଇପାରିବା।

0: ଠିକଣା କିମ୍ବା ଫଟୋଗ୍ରାଫରେ କୌଣସି ତ୍ରୁଟି ଥାଏ ତେବେ ବିଏଲ୍ଓ ସେମାନଙ୍କୁ ସଂଶୋଧନ କରିବାରେ ସହାୟତା କରିବେ ବୋଲି ଶ୍ରୀ ଗୋପାଳନ କହିବା ସହିତ ସମସ୍ତେ ଏହି ଜାତୀୟ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।
1: ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡକ୍ଟର ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ୍ ନୀଳମାଧବ ଭୋଇ, ଡେପୁଟି ସିଇଓ ଲକ୍ଷ୍ମୀ ପ୍ରସାଦ ସାହୁ, ଅନାମିକା ସିଂ, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ସଞ୍ଜୟ ଲୁଗୁନ, ଉପଜିଲ୍ଲାପାଳ ରାଜକିଶୋର ଜେନା, ଉପସଚିବ ଶାଶ୍ୱତ ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝି, ନିର୍ବାଚନ ଡେପୁଟି କଲେକ୍ଟର ରୁନିତା ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।
0: ଶ୍ରୋତାବନ୍ଧୁ, ଏବେ ଚାଲନ୍ତୁ ଶୁଣିନେବା ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ କଣ କହୁଛନ୍ତି ଉପଜିଲ୍ଲାପାଳ ରାଜକିଶୋର ଜେନା ମହୋଦୟ। ନମସ୍କାର ସାର୍। ତ ଆଜିର ଏସ୍ଆଇଆର୍ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ କହିବେ?
2: ଆମର ଆଜି ଓଡ଼ିଶା ପାଇଁ ଯେଉଁ ଏସ୍ଆଇଆର୍ 2026 ନୋଟିଫିକେସନ୍ ହେଇଥିଲା, ଆସନ୍ତାକାଲି ଠାରୁ ଆମର ଯେଉଁ ଘରକୁ ଘର ବୁଲି ବିଏଲ୍ଓ ମାନେ ଆମର ଏନ୍ୟୁମରେସନ୍ ଫର୍ମ 2 କପି ପ୍ରତ୍ୟେକ ଭୋଟରଙ୍କ ପାଇଁ ଦେବେ ଏବଂ ସେ କାର୍ଯ୍ୟ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଆମର ଡ୍ରାଫ୍ଟ ପବ୍ଲିକେସନ୍ ତାପରେ 5-7 ହେବ। ଡ୍ରାଫ୍ଟ ପବ୍ଲିକେସନ୍ ହେଇସାରିଲା ପରେ 5-7 ଠାରୁ ଗୋଟେ ମାସ ପର୍ଯ୍ୟନ୍ତ ଯାହାର କିଛି ଆପତ୍ତି ଅଭିଯୋଗ ଥିବ ସେମାନେ ଦାଖଲ କରିପାରିବେ ଏବଂ ସେହି 5-7 ଠାରୁ ମଧ୍ୟ ଭୋଟରମାନେ ଯଦି କାହାର କିଛି ଆପତ୍ତି ଅଭିଯୋଗ ଥାଏ ଯାହା ଦାଖଲ କରିବେ, ଆମେ ତାକୁ 2-9 ପର୍ଯ୍ୟନ୍ତ ଶୁଣାଣି କରିବୁ ଏବଂ ତାର ନିଷ୍ପତ୍ତି ନିଆଯିବ। ତାପରେ 6-9 2026 ଫାଇନାଲ ପବ୍ଲିକେସନ୍ ହେବ। ଆଉ ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି କୌଣସି ଯୋଗ୍ୟ ଭାରତୀୟ ନାଗରିକ ଆମର ଇଲେକ୍ଟୋରାଲ ରୋଲ୍ରୁ ଯେମିତି ବାଦ ନ ପଡ଼ନ୍ତି ଏବଂ କୌଣସି ଅଣ ଭାରତୀୟ କିମ୍ବା ଅଯୋଗ୍ୟ ଯିଏକି ଭୋଟର ତାଲିକାରେ ସ୍ଥାନ ପାଇବା ଉଚିତ ନୁହେଁ ସେମିତିଆ ଲୋକ ଯେମିତି ସ୍ଥାନ ନ ପାଆନ୍ତି। ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ସେୟା। ଆମ ରାଜ୍ୟରେ ପୂର୍ବରୁ 2002 ଥର ହେଇଥିଲା ଏବଂ ଏବେ 2026 ଏହି ଏସ୍ଆଇଆର୍ କାର୍ଯ୍ୟକ୍ରମ ହେଉଛି ଏବଂ ଆଜି ଆମର ସିଓ ସାର୍ ଏହି କାର୍ଯ୍ୟକ୍ରମକୁ ଏଇଠୁ ପୁରୀ ଜିଲ୍ଲାରୁ ଓଡ଼ିଶା ପାଇଁ ଲଞ୍ଚ କରିଛନ୍ତି। ଆମେ ଆଶା କରୁଛୁ ସବୁ ବିଏଲ୍ଓ ମାନେ ବି ଆମର ମ୍ୟୁନିସିପାଲିଟି ଅଣ୍ଡରରେ ଯାହା 140 ଜଣ ବିଏଲ୍ଓ ଏବଂ ସୁପରଭାଇଜର ମାନେ ତଥା ଆମର ସମସ୍ତ ଏଆର୍ଓ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସିଓ ସାର୍ଙ୍କ ଅଫିସର ବି ଆଡିସନାଲ ସିଓ, ଜଏଣ୍ଟ ସିଓ ମ୍ୟାଡମ୍, ଡେପୁଟି ସିଓ ସମସ୍ତେ ଯୋଗ ଦେଇଥିଲେ ଏବଂ ବାର୍ତ୍ତା ଏହା ହେଉଛି ସବୁ ଭୋଟର ମାନେ ସହଯୋଗ କରିବେ ବିଏଲ୍ଓ ମାନଙ୍କୁ, ଯାହା ବି ସଠିକ୍ ଇନଫର୍ମେସନ୍ ସଠିକ୍ ସୂଚନା ଦେବେ ଏବଂ ସେଇ ଯେଉଁ ସଠିକ୍ ସୂଚନା ଆଧାରରେ ଆମେ ଗୋଟେ ନିର୍ଭୁଲ ଇଲେକ୍ଟୋରାଲ ରୋଲ୍ ତିଆରି କରିପାରିବୁ ଯାହାକି ଗଣତନ୍ତ୍ରର ମୂଳ ଫାଉଣ୍ଡେସନ୍ ବା ବେସିକ୍ ପିଲାର୍ସ, ଗୋଟେ ଫ୍ରି ଆଣ୍ଡ ଫେୟାର୍ ଡେମୋକ୍ରାଟିକ୍ କଣ୍ଟ୍ରି ଇଲେକ୍ସନ୍ କଣ୍ଡକ୍ଟ କରିବା ପାଇଁ ଗୋଟିଏ ଭଲ ନିର୍ଭୁଲ ଭୋଟର ତାଲିକାର ଆବଶ୍ୟକତା ଅଛି ଏବଂ ଏସ୍ଆଇଆର୍ର ଉଦ୍ଦେଶ୍ୟ ହିଁ ସେୟା। ସବୁ ଯୋଗ୍ୟ ଭାରତୀୟ ନାଗରିକ ରହିବେ ଏବଂ କୌଣସି ଅଣ ଭାରତୀୟ ଏବଂ ଅଯୋଗ୍ୟ ଯିଏ ଭୋଟର ତାଲିକାର ସ୍ଥାନ ପାଇବା କଥା ନୁହେଁ ତାଙ୍କୁ ଡିଲିଟ୍ କରାଯିବ।
0: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ।
2: ଥ୍ୟାଙ୍କ ୟୁ।
0: ଶ୍ରୋତା ବନ୍ଧୁ, ଏ ସମ୍ପର୍କରେ ଆମେ ଅଧିକ କଥା ହେଉଥିଲୁ ବୁଥ ସ୍ତରୀୟ ଅଧିକାରୀ ବା ବିଏଲ୍ଙ୍କ ସହିତ। ଚାଲନ୍ତୁ ଶୁଣିନେବା କଣ ରହିଛି ତାଙ୍କ ମତ।
3: ନମସ୍କାର ମ୍ୟାଡାମ୍, ଆପଣଙ୍କ ପରିଚୟଟି?
4: ମୁଁ ପ୍ରଭାସିନୀ ମିଶ୍ର, ବିଏଲ୍ଓ। ଏବେ ଏସ୍ଆଇଆର୍ କାମ ଚାଲିଛି, ସ୍ୱତନ୍ତ୍ର ସଘନ ସଂଶୋଧନ କାମ। ଆମର ଅଲରେଡି ଆମେ ସେପ୍ଟେମ୍ବର ମାସରୁ କାମ ଜାରି ରଖିଛୁ। ପ୍ରି ଏସ୍ଆଇଆର୍ ଚାଲିଥିଲା, ଏବେ ମେନ୍ ଏସ୍ଆଇଆର୍ କାଲିଠାରୁ ଚାଲିବ। ଆଜି ଲଞ୍ଚ କରାହେଲା ଆମର ଏଇ ନୀଳାଦ୍ରି ସି ବିଚ୍ରେ। ଆଉ ସବୁ ଅଫିସର ମାନଙ୍କ ସହିତ ଆମେ ବିଏଲ୍ଓ ମାନେ ସବୁ ଉପସ୍ଥିତ ଅଛୁ। କାଲିଠାରୁ ଘର ଘର ବୁଲି ଆମେ ଯେଉଁମାନେ ମ୍ୟାପିଂ ପୂର୍ବରୁ ମ୍ୟାପିଂ କରିଛୁ, ଯେଉଁମାନେ ଅନ୍ମ୍ୟାପ୍ ଅଛନ୍ତି, ତା ବାଦେ ଯେଉଁମାନେ ପ୍ରୋଜେନିଂରେ ମ୍ୟାପ୍ କରାହେଇଛି ତାଙ୍କର ଫାଦର ମଦର ଅର ଗ୍ରାଣ୍ଡ ଫାଦର ଗ୍ରାଣ୍ଡ ମଦର ତାଙ୍କ ସହିତ ଯେଉଁ କରାଯାଇଛି ସେ ସବୁ ବିଭାଗୀକରଣ ଆଜି କରିଦେଇଛୁ। କାଲିଠାରୁ ଯେଉଁମାନେ ମ୍ୟାପ୍ ହେଇଛନ୍ତି ସେମାନଙ୍କ ପାଖରେ ଆମେ ଫର୍ମ ପହଞ୍ଚାଇବୁ। ଜଣକୁ ଜଣେ ଭୋଟର ପିଛା 2 ଲେଖା ଫର୍ମ ଆମକୁ ମିଳିଛି, ଆମେ ଗୋଟେ ଫର୍ମ ପୂରଣ କରି ତାଙ୍କ ଦ୍ୱାରା ପୂରଣ କରିବୁ କିମ୍ବା ଆମେ ପୂରଣ କରିବୁ କରି ତାଙ୍କୁ ଦବୁ, ଆଉ ଗୋଟେ ପୂରଣ କରିକି ସେ ଏକା ଫର୍ମ ଆମେ ଦସ୍ତଖତ କରି ତାଙ୍କଠାରୁ ଆଣିବୁ, ଆଣିକି ଆମେ ଆମର ଅଫିସରେ ଦାଖଲ କରିବୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଭୋଟର ସ୍ୱଚ୍ଛତା, ତ ମାନେ ଯେଉଁମାନେ ଡେଥ୍ ଆଉ ସିଫ୍ଟେଡ୍ ଏସବୁ ସେ କଟିବେ, ଯେଉଁମାନେ ପ୍ରକୃତରେ ତ ଯୋଗ୍ୟ ଭୋଟର ସେମାନେ କେମିତି ରହିବେ କେହି କଟିବେନି, ସେଇଟା ପାଇଁ ବେଶୀ ଗୁରୁତ୍ୱ ଦିଆହଉଛି। ଏଇଟା ହେଲା ମୁଖ୍ୟ ଉଦ୍ଦେଶ୍ୟ ଏସ୍ଆଇଆର୍ କାମ।
0: ଧନ୍ୟବାଦ।
4: ଥ୍ୟାଙ୍କ ୟୁ।

0: ନମସ୍କାର ମ୍ୟାଡାମ, ଆପଣଙ୍କ ପରିଚୟଟି?
1: ମୋର ନାଁ ରଶ୍ମିରେଖା ସାମନ୍ତରାୟ, ମୁଁ ସୁପରଭାଇଜର ଅଛି, ବିଏଲଓ ମାନଙ୍କର ସୁପରଭାଇଜର ଅଛି।
0: ତେବେ ମ୍ୟାଡାମ, ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଆମ ଶ୍ରୋତା ବନ୍ଧୁଙ୍କୁ କ'ଣ କହିବେ?
1: ଆଜିର କାର୍ଯ୍ୟକ୍ରମ ହେଲା ଆମର ଯୋଉ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ ଆଜିଠାରୁ ଆରମ୍ଭ, ଆସନ୍ତାକାଲି 30 ତାରିଖରୁ ଆରମ୍ଭ ହେବ। ତେଣୁ ଆଜି ଆମର ପୁରୀରେ ସମ୍ମାନୀୟ ସିଓ ସାର୍ଙ୍କ ଦ୍ୱାରା ଆଜି ଉଦ୍ଘାଟନ କରାଗଲା। ସମସ୍ତ ବିଏଲ୍ଓ ମାନେ ପୁରୀ ତହସିଲରେ ଆମର ଟାଉନରେ ଯେତିକି ବିଏଲ୍ଓ ଅଛନ୍ତି ସମସ୍ତ ସୁପରଭାଇଜର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି। ଆମର 30 ତାରିଖଠାରୁ ଏହି ସଂଶୋଧନ କାମ ଆରମ୍ଭ ହେବ। 30/5 ଠାରୁ 28/6 ପର୍ଯ୍ୟନ୍ତ ବିଏଲ୍ଓ ମାନେ ଘରକୁ ଘର ଏନ୍ୟୁମରେସନ୍ ଫର୍ମ ନେଇକି ଯିବେ ଏବଂ ତାହାକୁ ପ୍ରତି ଭୋଟରଙ୍କୁ ଦେଇ ତାଙ୍କଠାରୁ ତାଙ୍କର ସ୍ୱୀକାର ଗ୍ରହଣ କରି ଗୋଟିଏ ତାଙ୍କୁ କପି ଦେବେ, ଗୋଟିଏ କପି ନେଇକି ଆସିକି ଅଫିସରେ ଦାଖଲ କରିବେ ଏବଂ ତାପରେ 5/7 ଆମର ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। 5/7 ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବା ପରେ 4/8 ଆମର ଚାଲିବ ଦାବି ନିଷ୍ପତ୍ତି, ସବୁ ଦାବି ଆପତ୍ତି ସବୁ ଶୁଣାଣି ଏବଂ ଆମର 2/9 ତାଙ୍କର ନିଷ୍ପତ୍ତି ନିଆଯିବ। 4/8-2/9 ଯେଉଁ ଦାବି ଆଉ ଆପତ୍ତି ଥିବ ତାର ନିଷ୍ପତ୍ତି ନିଆଯିବ। 6/9 ଆମର ପୁରା ଶେଷ ଯେଉଁଟା ଆମର ଫାଇନାଲ ଚୂଡ଼ାନ୍ତ ଭୋଟର ତାଲିକାର ପବ୍ଲିକେସନ ହେବ।
0: ଉଦ୍ଦେଶ୍ୟ
1: ହେଲା ଆମର ଗୋଟେ ସଚେତନତା ସୃଷ୍ଟି କରିବା, ସମସ୍ତ ଭୋଟର ମାନଙ୍କ ବିଷୟରେ ଜନସାଧାରଣଙ୍କ ଉପରେ ଆମର ସଚେତନତା ଜଣେଇବା। ସେମାନେ ଜାଣୁନାହାନ୍ତି ଏସ୍ଆଇଆର୍ କ'ଣ ଦେବାକୁ, କାଳେ ତାଙ୍କର ଡାଟା ସମସ୍ତେ କାଳେ ସେମାନେ ନାରାଜ ହେଇପାରନ୍ତି, ସେଥିପାଇଁ ଏମିତି ଗୋଟେ ସଚେତନତା କାର୍ଯ୍ୟକ୍ରମ ହେଇଗଲେ ସମସ୍ତେ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ଚାଲିବ ଏବଂ ବିଏଲ୍ଓ ମାନଙ୍କ ସହିତ ସେମାନେ ଆମକୁ ସହଯୋଗ କରିପାରିବେ, ଏହି ଆଶା ରଖିକି ଆମେ ଏହି କାର୍ଯ୍ୟକ୍ରମଟି ଆଜି ଆରମ୍ଭ କରାଯାଇଛି।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ମଧ୍ୟ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ସାର୍, ଆପଣଙ୍କ ପରିଚୟଟି?
2: ଦେବସୂର୍ଯ୍ୟ ନାୟକ, ମୁଁ ଜଣେ କଣ୍ଟେଣ୍ଟ କ୍ରିଏଟର, ସୋସିଆଲ ମିଡ଼ିଆ ମ୍ୟାନେଜର।
0: ତେବେ ସାର୍, ଆଜି ଯେଉଁ ହେଉଛି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍, ସେ ବିଷୟରେ କ'ଣ କହିବେ, ସେ କାର୍ଯ୍ୟକ୍ରମ ବିଷୟରେ?
2: ସିଓ ଓଡ଼ିଶା ଆଉ ଇସିଆଇ ତରଫରୁ ଏଇ ଯେଉଁ ପଦକ୍ଷେପଟା ନିଆଯାଇଛି ଏଇଟା ବହୁତ ହି ସ୍ୱାଗତ ଯୋଗ୍ୟ ପଦକ୍ଷେପଟି। ମୁଁ ଏଇଆ କହିବାକୁ ଚାହିଁବି ଯେ ଆପଣମାନେ ଯେଉଁମାନେ ବି ଆପଣଙ୍କର ଶ୍ରୋତା ବନ୍ଧୁ ଅଛନ୍ତି ସେମାନେ ଏଇ କାର୍ଯ୍ୟକ୍ରମରେ ବହୁତ ମାତ୍ରାରେ ଯୋଗଦାନ ଦିଅନ୍ତୁ। ବିଏଲ୍ଓ ମାନେ ଘରକୁ ଘର ଏଇ ଯେଉଁ ଗରମ ଚାଲିଛି ସେ ହିଟ୍ ୱେଭ୍ରେ ବି ସେମାନେ ଯିବେ ଆଣ୍ଡ ସେମାନେ ଯାଇକି ଆପଣମାନଙ୍କର ଭୋଟର ମ୍ୟାପିଂ କରିବେ, ସେଇ ଜାଗାରେ ସେମାନଙ୍କୁ ସହଯୋଗ କରନ୍ତୁ। ଯାହା ବି ତାଙ୍କୁ କାଗଜପତ୍ର ଦସ୍ତାବେଜ ଦରକାର ସେମାନେ ତାଙ୍କୁ ପ୍ରଦାନ କରନ୍ତୁ ଏବଂ ଏଇ କାର୍ଯ୍ୟକ୍ରମଟା ବହୁତ କମ୍ ମାନେ ପାଖାପାଖି ମାସେ ଚାଲିବ, ତେଣୁ ସେତିକି ଭିତରେ ତାଙ୍କୁ ଏତେ ମାତ୍ରାରେ ଆମର ଭୋଟର ସଂଖ୍ୟା ଓଡ଼ିଶାରେ ଯେତିକି ଅଛି ସେତିକି କମ୍ପ୍ଲିଟ୍ କରିବାର ଅଛି, ତେଣୁ ତାଙ୍କୁ ଯଦି ସହଯୋଗ ସେମାନେ ଏକଲା କରିପାରିବେନି, ଗୋଟେ ଦେଶ ଗଢ଼ିବ ଜଣଙ୍କର ଚେଷ୍ଟାରେ ନୁହେଁ, ସମସ୍ତେ ମିଶିକି ଯେତେବେଳେ ଆମେ ସାଙ୍ଗରେ ଆସିବୁ ସେବେ ହିଁ ଯାଇକି ଦେଶ ଗୋଟେ ସୁଦୃଢ଼ ଭାବରେ ଗଢ଼ି ଉଠିବ। ତେଣୁ ମୁଁ ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ କହିବି ଯେ ସେମାନେ ସାଙ୍ଗରେ ଆସନ୍ତୁ, ବିଏଲ୍ଓ ମାନଙ୍କୁ ସହଯୋଗ କରନ୍ତୁ ଆଉ ଆମର ଏସ୍ଆଇଆର୍ ଯେଉଁ ପ୍ରୋସେସ୍ ଚାଲିଛି ସେଟାକୁ ସକ୍ସେସଫୁଲ କରନ୍ତୁ।
0: ତେବେ ଏର ଉଦ୍ଦେଶ୍ୟ କ'ଣ ରହିଛି?
2: ଉଦ୍ଦେଶ୍ୟ ମ୍ୟାମ୍, 2002 ଆକ୍ଚୁଆଲି ଆଗରୁ ବହୁତ ଫ୍ରିକ୍ୱେଣ୍ଟଲି ହଉଥିଲା ଏସ୍ଆଇଆର୍, ବଟ୍ ଏବେ ରିସେଣ୍ଟ ଫେଜ୍ରେ ପାଖାପାଖି 20-30 ହେଲାଣି ସେଇଟା ହେଇନାହିଁ, ତ ଏବେ ଏଇଟା ହବାର ପ୍ରତ୍ୟେକ ବର୍ଷକୁ ବର୍ଷ ଗୋଟେ ହୁଏ ଯେଉଁଥିରେ କି ଆମେ ଭୋଟର ତାଲିକାରେ ଲୋକଙ୍କୁ ଯୋଡ଼ୁ କିମ୍ବା ଇଏ ହୁଏ, ବଟ୍ ଏଇଟା ଗୋଟେ ସ୍ପେଶାଲ ଇନ୍ସେଣ୍ଟିଭ ରିଭିଜନ୍ ହେଇଛି ଯେଉଁଥିରେ କି ଏବେ ଯାଏଁ ଯେଉଁମାନେ ବି କିଛି ଭୋଟର ମାନେ ଯେଉଁମାନେ ବାହାରୁ ଆସିକି ରହିଛନ୍ତି ସେମାନଙ୍କୁ କ୍ରସ୍ ଚେକ୍ କରିବା, ଆମେ ଭୋଟର ମ୍ୟାପିଂ କି ଯେଉଁ ଭୋଟରଟା ଗୋଟେ ଏଇଟା ବି ଗୋଟେ ତାଙ୍କର ରହିଛି ଯେ ଡିଜିଟାଲ ମାନେ ମୋର ନଲେଜ୍ ଯେଉଁଟା ମୁଁ ଜାଣିଛି ଯେ ଡିଜିଟାଲାଇଜେସନ୍ ହବା ଦରକାର, କାହିଁକିନା ଆଗରୁ 2002 ଯେତେବେଳେ ଭୋଟର ତାଲିକା ଥିଲା ସେଇଟା ସବୁ ଅନ୍ ପେପର ଥିଲା, ସେଇଟାକ ଏବେ ଆପଣ ଚାହିଁଲେ ସବୁ ଜିନିଷ ଚେକ୍ କରିପାରିବେ, ଆପଣ ନିଜ ବାପା ମାଆଙ୍କ ସହିତ ତାକୁ କନେକ୍ଟ, ଏବେ ଏତା ବି ହେଉଛି ଯେ ପ୍ରୋଜେନି ସହିତ କନେକ୍ଟ କରୁଛନ୍ତି, ତେଣୁ ଆପଣ ଆପଣଙ୍କ ବାପା ମାଆଙ୍କର ଛୁଆ ବୋଲି ଆପଣ ସିଏ ଆଗରୁ ବାପା ମାଆ କେଉଁଠି ଥିଲେ ଏବେ କେଉଁଠି ଅଛନ୍ତି, ତ ଯେଉଁମାନେ ଏଇଟା ବି ଶୁଣିବାକୁ ମିଳୁଛି ଯେଉଁଟା କି ଆପଣ ଶୁଣିଥିବେ କି ବାହାର ଦେଶର ଲୋକ ଆସିକି ୱିଦାଉଟ୍ ଏନି ଭ୍ୟାଲିଡ୍ ପ୍ରୁଫ୍ ରହୁଛନ୍ତି, ତ ଏଇଟା ଗୋଟେ ଏଇଟା ବି ହେଲ୍ପ ହବ ଯେ ଆମର ଆକ୍ଚୁଆଲି ପପୁଲେସନ୍ କେତେ, ଲୋକମାନେ ପ୍ରପର ଭୋଟର୍ସ କେତେ ରହୁଛନ୍ତି ଇଣ୍ଡିଆରେ, ତ ସେଇଟା ଗୋଟେ ପ୍ରପର ହେଇପାରିବ ବୋଲି ଆଶା ରଖୁଛୁ।
0: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ମୂଲ୍ୟବାନ ମତାମତ ପାଇଁ।
2: ଥ୍ୟାଙ୍କ ୟୁ ସୋ ମଚ୍।
0: ନମସ୍କାର ମ୍ୟାଡାମ୍, ଆପଣଙ୍କ ପରିଚୟଟି?
3: ମୁଁ ନିର୍ମଳା ଫତେ ସିଂ, ବିଏଲ୍ଓ ପୁରୀ ସଦରରେ ରହିଛି। ତେଣୁ ମୁଁ ଆଜି ଯେଉଁ କାର୍ଯ୍ୟକ୍ରମ ଆମର ଚାଲିଛି, ଆମର ତ ମ୍ୟାପିଂ ସରିଯାଇଛି, ମ୍ୟାପିଂରେ ପ୍ରାୟ 95% କମ୍ପ୍ଲିଟ୍ ହୋଇଯାଇଛି, ବର୍ତ୍ତମାନ ଡୋର୍ ଟୁ ଭିଜିଟ୍ ହେବା ପାଇଁ ଆମର ଟ୍ରେନିଂ ସରିଯାଇଛି ଏବଂ ସେ କାର୍ଯ୍ୟକ୍ରମ 30 ତାରିଖଠାରୁ 8 ପର୍ଯ୍ୟନ୍ତ ହେବ ଏବଂ ଏଥିରେ ଆମେମାନେ ସମସ୍ତ

0: ସମସ୍ତେ ଆମର ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ବିବେଚିତ ନିର୍ବାଚକ ମାନଙ୍କୁ ଭୋଟର ତାଲିକାରେ ଆମେ ସ୍ଥାନିତ କରାଇ ଅଯୋଗ୍ୟ ମାନଙ୍କୁ ବାଦ ଦେବୁ ଏବଂ ଏଇଥିରେ ଏଇ କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛ ନିର୍ମଳ ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ହେବ, ଯେହେତୁ ଏଇଟା ହେଉଛି ଗୋଟେ ଆମ ଭାରତୀୟ ନାଗରିକମାନଙ୍କର ସ୍ୱତନ୍ତ୍ର ଅଧିକାର ଏବଂ ଏ କାର୍ଯ୍ୟକ୍ରମରେ ଆମ ଭାରତୀୟ ନାଗରିକମାନେ କିଭଳି ଭାବରେ ଠିକ୍ ଭାବରେ ଅଂଶଗ୍ରହଣ କରିବେ ଏବଂ ଆମକୁ ମଧ୍ୟ ଏ କାର୍ଯ୍ୟକ୍ରମରେ ଠିକ୍ ଭାବରେ ସହଯୋଗ କରିବାକୁ ପଡ଼ିବ ଏବଂ ପରସ୍ପରର ସହଯୋଗରେ କାର୍ଯ୍ୟକ୍ରମ ସ୍ୱଚ୍ଛ ସୁନ୍ଦର ନିର୍ମଳ ହେବ, ସ୍ୱଳ୍ପ ସମୟରେ ହେବ ଏବଂ ସମସ୍ତଙ୍କର ସହଯୋଗତାର ହେବ ଏବଂ କିଭଳି ଭାବରେ ପରସ୍ପର ଆମେ ସହଯୋଗ କରିକି ଦୁର୍ନୀତି ଗୁଡ଼ିକ ଆମେ ନିବାରଣ କରିକିରି ସ୍ୱଚ୍ଛ ନିର୍ମଳ କରିପାରିବା, ଏଇ ଉଦ୍ଦେଶ୍ୟ ରହିଛି। ଏଇ ଉଦ୍ଦେଶ୍ୟକୁ ଆମେ ମଧ୍ୟ ସଫଳ କରିବୁ ଏବଂ ଆମେ ସଂକଳ୍ପବଦ୍ଧ ମଧ୍ୟ ହେଇଛୁ। ଆମକୁ ପ୍ରତ୍ୟେକ ଭୋଟର ମାନେ ସହଯୋଗ କରନ୍ତୁ, ଏତିକି ନିବେଦନ କରୁଛି। ଜୟ ଜଗନ୍ନାଥ।
1: ତେବେ ମ୍ୟାଡାମ, ଏତେ ହିଟ୍ ୱେଭ୍ ହେଉଛି, ବାହାରେ ଏତେ ଖରା, ତ ଏସବୁ କାର୍ଯ୍ୟକ୍ରମକୁ ଆମକୁ ଭୟ ଲାଗିବନି?
0: ଯେହେତୁ ଆମେ ଗୋଟେ କଥା ଅଛି, ଆମର ଛାଡ଼ ଗୃହ କାର୍ଯ୍ୟ କର ରାଜ୍ୟ କାର୍ଯ୍ୟ, ଆମର ଯାଇକି ସୀମାନ୍ତରେ ଯଦି ଆମର ସୈନିକମାନେ ଏତେ ବରଫରେ କାର୍ଯ୍ୟ କରିପାରୁଛନ୍ତି, ଆମମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ସୁରକ୍ଷିତ କରି ଏ କାର୍ଯ୍ୟକୁ ସହଯୋଗ କରିବା ଆବଶ୍ୟକ। ଆମେ ପାଣି ନଉଛୁ, ଛତା ଧରୁଛୁ, ତା ସହିତ ଆମେ ମଧ୍ୟ ନିଜକୁ ସୁରକ୍ଷିତ କରି ତଥାପି ତା ଭିତରେ ମଧ୍ୟ ବହୁତ ଅସୁବିଧା ରହୁଛି, ହେଲେ ବି ଅସୁବିଧା ହେଲେ ମଧ୍ୟ ଆମେ ସମସ୍ତେ ସହଯୋଗ କରିବାକୁ ରାଜି ଅଛୁ। ଏ କାର୍ଯ୍ୟକ୍ରମ ତ ଚାଲିବ, ଇଏ ତ ବନ୍ଦ ହେବାର ନାହିଁ, କିନ୍ତୁ ଏ କାର୍ଯ୍ୟକ୍ରମ କେମିତି ସୁରୁଖୁରୁରେ ଚାଲିବ ଏବଂ ଆମେ ମଧ୍ୟ ନିଜକୁ ସୁରକ୍ଷିତ ରଖିବୁ, ପ୍ରଥମେ ନିଜର ସୁରକ୍ଷା କରିବା, ଦ୍ୱିତୀୟରେ ଆମ କାର୍ଯ୍ୟକୁ ସହଯୋଗ କରିବା ଏବଂ ସ୍ୱଚ୍ଛତାକୁ ନିର୍ମଳ କରି ଠିକ୍ ପ୍ରେଜେଣ୍ଟେସନ ଦେଲେ ଆମର ଡାଟା ଗୁଡ଼ାକ ମଧ୍ୟ ନିର୍ମଳ ଭାବରେ ବାହାରି ପାରିବ।
1: ବହୁତ ବହୁତ ଧନ୍ୟବାଦ। ତାହେଲେ ମ୍ୟାଡାମ, କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବେ, ସେମାନେ କିପରି ସହଯୋଗ କରିବେ?
0: ଶ୍ରୋତା ଭାଇ ଭଉଣୀମାନଙ୍କୁ ଏତିକି ନିବେଦନ, ଯେତେବେଳେ ଆପଣମାନଙ୍କ ଘର ପାଖରେ ବିଏଲଓ ମାନେ ପହଞ୍ଚୁଛନ୍ତି, ବିଏଲଓ ମାନେ ଏତେ ପ୍ରତିକୂଳ ପରିସ୍ଥିତିରେ ଖରାରେ ଆମେମାନେ ଘରେ ଶୋଇଥିବା ଅବସ୍ଥାରେ ମଧ୍ୟ ସେ ଦ୍ୱାର ଧର ବୁଲୁଛନ୍ତି, ଦାଣ୍ଡ ଦ୍ୱାର କବାଟ ବାଡ଼େଇଲା ବେଳେ ଆପଣ ଟିକେ ସହଯୋଗ କରି ଖୋଲିବେ, ଦରକାର ହେଲେ ପାଣି ମଧ୍ୟ ତାଙ୍କୁ ଟିକେ ଦେବେ ଏବଂ ନିଜର ପ୍ରତ୍ୟେକ ଘରର ଯେଉଁ ନିର୍ମଳ ଡାଟା ଅଛି ଯେ ଆମର ପରିବାରର କେମିତି କିଏ କ'ଣ ନାଁ ପଚାରୁଛନ୍ତି, ତାକୁ ମଧ୍ୟ ସହଯୋଗ କରି ଡାଟା ଦେବାକୁ ପଛ ଘୁଞ୍ଚା ଦେବେ ନାହିଁ, କାରଣ ଏ କାର୍ଯ୍ୟ ମଧ୍ୟ ତାଙ୍କ କାର୍ଯ୍ୟକ୍ରମକୁ ବିଏଲଓ ମାନେ କରଉଛନ୍ତି ସରକାରଙ୍କ ନିର୍ଦ୍ଦେଶ ମାଧ୍ୟମରେ। ଏଇଟା ଯଦି ଆମେ ଆମ କାର୍ଯ୍ୟକ୍ରମ ବୋଲି ଆମେ ଜାଣିବାନି, ତେଣୁ ଆମେ ଏଥିରେ ଜଣାଉଛୁ ଏଇଟା ହେଉଛନ୍ତି ତାଙ୍କର କାର୍ଯ୍ୟକ୍ରମ, ସିଏ ଜଣେ ଭୋଟର, ତାଙ୍କର ଭୋଟ ଦେବା ଅଧିକାର ଅଛି, ଭୋଟ ତାଲିକାରେ ତାଙ୍କର ନାମ ନିଶ୍ଚିତ ଭାବରେ ରହୁ, ଏଥିପାଇଁ ସେମାନେ ନିହାତି ସହଯୋଗ କରନ୍ତୁ, ଆମେ ମଧ୍ୟ ସହଯୋଗ କରିବାକୁ ରାଜି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ।
0: ଜୟ ଜଗନ୍ନାଥ। ସମସ୍ତଙ୍କୁ ଜଗନ୍ନାଥ ମହାପ୍ରଭୁ ଆଉ ଚାଏ ତଳେ ସୁରକ୍ଷିତ କରିକି ରଖିଥାନ୍ତୁ, ସମସ୍ତେ ଏ କାର୍ଯ୍ୟରେ ସମସ୍ତେ ସହଯୋଗ କରନ୍ତୁ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଯୁବବନ୍ଧୁମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ସିପ୍ରା ମିଶ୍ର ଏବଂ ଶୁଭଦର୍ଶିନୀ ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM।

ନ୍ୟୁଜ୍ ଆଟ୍ ନାଇନ୍ ରାତି 9:00 9:15 ସ୍ପଟ୍ଲାଇଟ୍, 9:30 ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ ଶୁଣିପାରିବେ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା। ଆଜି ରାତି 10:00 ଶ୍ରୋତାବନ୍ଧୁ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ପ୍ରସଙ୍ଗ ଉପରେ ଆକାଶବାଣୀର ସମ୍ବାଦ ସେବା ବିଭାଗ ପକ୍ଷରୁ ପ୍ରସାରିତ ବିଶେଷ କାର୍ଯ୍ୟକ୍ରମର ଶୃଙ୍ଖଳା ବିଷୟ ମଧ୍ୟମ ବର୍ଗର କଲ୍ୟାଣ। ଆଜି ଏହି କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:00 10:35 ଶୁଣିବେ ଜଗନ୍ନାଥ ଭଜନ, ରାତି 11:00 ଶୁଣିପାରିବେ ହିନ୍ଦୀ ଉପରେ ଇଂରାଜୀରେ ସମ୍ବାଦ। ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ। ସକାଳ 6:40 ଶ୍ରୀରାମଚରିତ ମାନସର 96ତମ ଅଧ୍ୟାୟ ଶୁଣିପାରିବେ। କ୍ଷେତ୍ର ମହିମା ସକାଳ 7:25 ପବିତ୍ର ଶରଧାବାଲି, ଏହି ବିଷୟବସ୍ତୁ ଆସନ୍ତାକାଲିର 7:40 ଶୁଣିପାରିବେ। ସଜଫୁଲ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଦିନ 10:00 ଏବଂ ଦିନ 11:00 ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ମୁକ୍ତା।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଶୁଣନ୍ତୁ ପାଣିପାଗ ସମ୍ପର୍କରେ ସୂଚନା। ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତା'ର କେତେକ ଆଖପାଖ ଅଞ୍ଚଳରେ କେତେକ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଅଛି। ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଅଛି। ଏହି ସମୟରେ ଗରମ ଅନୁଭୂତ ହେବା ସହିତ ଗୁଳୁଗୁଳି ମଧ୍ୟ ଅନୁଭୂତ କରିପାରନ୍ତି। କେତେକ ଅଞ୍ଚଳରେ 1-2 ସ୍ଥାନରେ ପୁରୀର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, କାରଣ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହି ଘଡ଼ଘଡ଼ି ସହ ବର୍ଷା ହେବାର କାଳବୈଶାଖୀର ଅନୁମାନ କରାଯାଇଅଛି। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଇଠି ଶେଷ ହେଲା।

0: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
1: Work from home, high salary, matra guti click re.
2: Are wow! Hustle!
3: Ajona links upare click karantu nahi. RBI kahe.
4: Sachetana huantu, satarka ruhantu.
5: Suna, suna, suna. Gaa heu aba sahara. Odisha vasinka pai khushira khabara.
6: Kana kahunu?
5: Chhatare solar panel lagibo. 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
6: ଆଉ ଇଲେକ୍ଟ୍ରି ବିଲ୍,
5: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
7: ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ। ବର୍ଷାରାଣୀ ଆଲବମ୍ରେ ଅରବିନ୍ଦ ଏବଂ ମୋନାଲି ଗାଇଛନ୍ତି ବିଜୟ ସୁତାରଙ୍କ ରଚନା।

0: ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଏଥର ଆସନ୍ତୁ ଶୁଣିବା
1: ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ।

0: ସେଥିରୁ ଶକ୍ତି ଉତ୍ପନ୍ନ ହୁଏ। ବିଦ୍ୟୁତ ଶକ୍ତି ହେଉ କିମ୍ବା ଆଧୁନିକ ପ୍ରକ୍ରିୟାରେ ପୁନଃଚକ୍ରଣ କରି ଦରକାରୀ ଜିନିଷ ସୃଷ୍ଟି କରିବା ହେଉ, ଏମିତି ଅନେକ ଉପାଦେୟ ସାମଗ୍ରୀ ତିଆରି କରିବାରେ ଏହା ସହାୟକ ହେବ। ଆମକୁ ଖାଲି ଏହାର ସଠିକ୍ ବିନିଯୋଗ ଜାଣିବା ଦରକାର। ତେବେ ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚନା କରୁଛନ୍ତି ରୁଚିର କୁମାର ପାଣିଗ୍ରାହୀ।
1: ସହରୀ ସ୍ୱଚ୍ଛତା ବଜାୟ ରଖିବାର ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଉପରେ ଟିକେ ଆଲୋକପାତ କରିବା। ତା ପୂର୍ବରୁ ମୁଁ ଟିକେ ଖାଲି ସହରୀ ସମସ୍ୟା ଉପରେ ଟିକେ ଖାଲି ଆଲୋକପାତ କରିବି, ତାପରେ ବର୍ଜ୍ୟବସ୍ତୁକୁ ଯିବା। ରାଜ୍ୟ ଓ ଦେଶର ଜନସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଲୋକମାନଙ୍କର କାମଧନ୍ଦା ଅନ୍ୱେଷଣ ହେଉ ବା ଶିକ୍ଷା ସ୍ୱାସ୍ଥ୍ୟର ସୁବିଧା ପାଇଁ ହେଉ, ଲୋକମାନେ ସହରାଭିମୁଖୀ ହେଉଛନ୍ତି। ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାର ଏ 2026 ମଧ୍ୟଭାଗ ଏଇ ଜୁନ୍ ମାସ ସୁଦ୍ଧା ଜନସଂଖ୍ୟା 4,72,00,000 ପହଞ୍ଚିଲାଣି। ଯଦି ଆମେ ଦେଖିବା ଯେ ଦେଶର 11ତମ ଜନବହୁଳ ରାଜ୍ୟ ଅଟେ ଓଡ଼ିଶା ଏବଂ ଜାତୀୟ ଜନସଂଖ୍ୟାର 3.30 ଅଟେ, ଏବଂ ଯଦି ଆମେ ଦେଖିବା ଓଡ଼ିଶାର ସହର ମାନଙ୍କର ଜନସଂଖ୍ୟା ହେଲା 7-8 million, ଯୋଉଟାକି ଆମେ ଟୋଟାଲ ଜନସଂଖ୍ୟାର 17% ବୋଲି ଅନୁମାନ କରାହଉଛି। ତେବେ କଥା ହଉଛି ଏତେ ସଂଖ୍ୟାରେ ଲୋକ ସହରକୁ ପସନ୍ଦ କରୁଛନ୍ତି ଯେକୌଣସି କାରଣରୁ ହଉ ନା କାହିଁକି, ସହରରେ ଭିତ୍ତିଭୂମି ଥିବା ଆବଶ୍ୟକ। ସହରରେ ଏତେ ବଡ ଜନସଂଖ୍ୟା ଲୋକ ରହିବାର ପରିବେଶ ଏବଂ ଅନ୍ୟାନ୍ୟ ସବୁ ଭିତ୍ତିଭୂମି ସୁଦୃଢ଼ ହେଲେ ଏମାନେ ସୁରୁଖୁରୁ ରହିପାରିବେ। କିନ୍ତୁ ସହରରେ ଅଧିକା ଲୋକ ଯୋଗୁଁ ତାଙ୍କର ବ୍ୟବହାର ପାଇଁ ଦରକାର ହଉଥିବା ବିଭିନ୍ନ ଜିନିଷ ଆର୍ଟିକିଲ ଯାହା ବି ହଉ, ଖାଦ୍ୟଠୁ ଆରମ୍ଭ କରି ବସ୍ତ୍ରଠୁ ଆରମ୍ଭ କରି ସେମାନେ ନୀତି ଦିନିଆ ବ୍ୟବହାର କରୁଥିବା ଜିନିଷ ସବୁ ବ୍ୟବହାର ଦ୍ୱାରା ତାକୁ ୱେଷ୍ଟ ହେଲେ କିମ୍ବା ପୁରୁଣା ହେଲେ କି ନଷ୍ଟ ହେଲେ କୋଉଠୁ ପକେଇବା, ଇଏ ଗୋଟିଏ ସମସ୍ୟା ଯୋଉଟାକି ଯଦି ଠିକ ସେ ତାକୁ ପରିଚାଳନା କରା ନଯାଏ ଏଇ ବର୍ଜ୍ୟବସ୍ତୁ ଗୋଟେ ବିଭିନ୍ନ ପ୍ରକାର ସମସ୍ୟା ଆଣି ପହଞ୍ଚାଇବ। ତେବେ ବର୍ଜ୍ୟବସ୍ତୁ ସହରୀ ଚଳନରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ଏହାର ସ୍ୱଚ୍ଛତା ମୁଣ୍ଡବିନ୍ଧାର କାରଣ ଅଟେ। ସର୍ବସାଧାରଣ ଜାଗାରେ ଅଳିଆ ପକେଇବା, ରାସ୍ତା କଡ଼ରେ ହଉ କିମ୍ବା ପାଣିରେ ହଉ କିମ୍ବା କୋଉଠି ଖାଲି ଦେଖିଲେ ଅଳିଆ ପକେଇଦେବାର ଅଭ୍ୟାସ ହଉ, ଏହାଦ୍ୱାରା ହଉଛି କଣ ନା ଅନେକ ସ୍ୱାସ୍ଥ୍ୟଗତ ପରିବେଶ ଜନିତ ସମସ୍ୟା ସୃଷ୍ଟି ହଉଛି। ତେଣୁ ସହର ସ୍ୱଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ। ତେବେ କଥା ହଉଛି ବର୍ଜ୍ୟବସ୍ତୁ ପରିଚାଳନାରେ ଆମେ କଣ ପାଇବା। ଆମେ ମୁଖ୍ୟତଃ 3 ଭାଗରେ ବିଭକ୍ତ କରିବା ବର୍ଜ୍ୟବସ୍ତୁ ପରିଚାଳନା। ପ୍ରଥମ କଥା ହଉଛି ସ୍ୱାସ୍ଥ୍ୟ ନିରାପତ୍ତା ପାଇବା, ସିଷ୍ଟମେଟିକ ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓଦାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେରେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ସେପଟେ ରାସ୍ତା ଅବରୋଧ କରିଦବ, ପାର୍କ ତାକୁ ବି ସେ ନଷ୍ଟ କରିଦବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଆମେ ଦେଖିବା ଯଦି ପଲ୍ୟୁସନ, ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ୍ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହଉଛି ତାକୁ ରିସାଇକ୍ଲିଂ କରିବା, ଏବଂ କମ୍ପୋଷ୍ଟରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଆମେ ଦେଖିବା। ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ 2-3 ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାର୍ଡସ୍ କାଟାଗୋରୀ, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ ଯୋଉଟାକି କ୍ଷତି ପହଞ୍ଚାଇବ ସବୁ ଅଲଗା ଅଲଗା କରିଦବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ଘର ଅଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟରେ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ। ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ୍ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି। ଆମେ କହିପାରିବା ଯେ ରିନ୍ୟୁଏବୁଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ

ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କ ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ପୁରା କହିପାରିବା ଯେ ସ୍ୱଚ୍ଛତା ଯଦି ସହରରେ ବଜାୟ ରହିବ, ବର୍ଜ୍ୟବସ୍ତୁ ପରିଚାଳନା ଯଦି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବରେ ହବ, ତେଣୁ ଆମେ ରୋଗ ସଂକ୍ରମଣ ରକ୍ଷା ପାଇବା, ଦୁର୍ଗନ୍ଧ ନିୟନ୍ତ୍ରଣକୁ ଆଣିପାରିବା, ସ୍ଥାନୀୟ ପ୍ରଦୂଷଣ ରଖିପାରିବା, ରାସ୍ତାଘାଟ ମୁକ୍ତ, ୱାଟର ବ୍ଲକିଂ ରଖିପାରିବା, ବାୟୁର ମାନ ମଧ୍ୟ ଆମେ ବୃଦ୍ଧି କରିପାରିବା। ତେବେ ଆ ପାଇଁ ଦରକାର କଣ, ଲୋକମାନଙ୍କର ପବ୍ଲିକ ଆୱାରନେସ୍। ବହୁତ ଲୋକ ଜାଣନ୍ତିନି, ଯାଉଛନ୍ତି ଯୋଉଟା ଇଚ୍ଛା ସେଠି ପକେଇ ଦଉଛନ୍ତି, ଯୋଉଟା ଇଚ୍ଛା ସେଇଠି ସେମାନେ କିଛି ଶୃଙ୍ଖଳିତ ଭାବରେ ନ ଭାବିକିରି ତାଙ୍କ ହିସାବରେ ତାଙ୍କ ସୁବିଧାରେ ସେମାନେ କାମ କରୁଛନ୍ତି, ଯୋଉଟାକି ପବ୍ଲିକ ସଚେତନତା ଗୋଟେ ବଡ ଜିନିଷ। ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ହଉ କି କମ୍ୟୁନିଟି ତରଫରୁ ହଉ, ଆମେ ତାକୁ ଭଲଣ୍ଟିୟରଲି ଏଜୁକେଟ ଶିକ୍ଷା ଦେଲେ ସେମାନଙ୍କୁ ବତେଇବା, ଏଇଟା କଲେ ଏଇଟା ଠିକ ହବନି, ଏଇଟା ଏମିତି କରନ୍ତୁ, ତାଦ୍ୱାରା ସେମାନେ ହୁଏତ ସଚେତନ ହେବେ ଏବଂ ସେମାନେ ଏଗେନ୍ ଏଗେନ୍ ସେଇ ଭୁଲଟାକୁ ଆଉ କରିବେନି। ତେବେ ଆମେ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶକୁ ସୁରକ୍ଷିତ ରଖିବ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ରହିଲେ ଅର୍ଥନୈତିକ ପ୍ରଗତିରେ ମଧ୍ୟ ସାହାଯ୍ୟ କରିବ। ତେଣୁ ମୁଁ କହିବି ଯେ ସବୁ ହିତାଧିକାରୀ, ଖାଲି ଯେ ଗଭର୍ଣ୍ଣମେଣ୍ଟ କରିବ କି ମ୍ୟୁନିସିପାଲିଟି କରିବ ସେୟା ନୁହେଁ, ସରକାରଙ୍କ ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ହଉ, ରେସିଡେଣ୍ଟ ଯୋଉମାନେ ରହୁଛନ୍ତି, ଅଧିବାସୀ ହୁଅନ୍ତୁ, ସମସ୍ତଙ୍କର କର୍ତ୍ତବ୍ୟ ସହରକୁ କ୍ଲିନ୍ ରଖିବା, ସ୍ୱଚ୍ଛ ରଖିବା। ତେଣୁ ସମସ୍ତେ ସାହାଯ୍ୟରେ ହାତ ବଢେଇବା ଉଚିତ ଏବଂ ନୂଆ ଯୋଉ ଇନୋଭେଟିଭ ସଲ୍ୟୁସନ ସବୁ ଆଜିକାଲି ବାହାରିଲାଣି, ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ପ୍ରକ୍ରିୟାକରଣ ବାହାରିଲାଣି, ତାକୁ ୟୁଜ କରି ନୂତନ କୌଶଳକୁ ଆଦିରି ରିସାଇକ୍ଲିଂ କରି, ଯେମିତି ୱେଷ୍ଟ ଯୋଉ ଗାର୍ବେଜ ରହୁଛି କି ଯୋଉ ବର୍ଜ୍ୟବସ୍ତୁ ଆମର ରହୁଛି, ତାକୁ ୱେଷ୍ଟକୁ ଭାଲ୍ୟୁବଲ ରିସୋର୍ସେସକୁ ଯଦି ଆମେ ତାକୁ ପରିଣତ କରିପାରିବା, ୱେଷ୍ଟରୁ କିଛି ଗୋଟେ ଭଲ ୟୁଜେବୁଲ ଜିନିଷ ଆମେ ତିଆରି କରିପାରିବା କି ବ୍ୟବହାର କଲା ଭଳିଆ ଜିନିଷ ଆମେ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଏଇ ବର୍ଜ୍ୟବସ୍ତୁ ପରିଚାଳନା ଆମର ସକ୍ସେସ ହବ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦ୍ୱୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ, ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତୀ ହୋ, ଧାନ କି ଖେତୀ ହୋ,

0: ନିମିତ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାସୁଆଘାଇଠାରେ ଓଡ଼ିଶା ଅର୍ବାନ ଏକାଡେମୀର ନବନିର୍ମିତ ଛାତ୍ରାବାସକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ରାଜ୍ୟରେ ସହରୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଓଡ଼ିଶା ଅର୍ବାନ ଏକାଡେମୀର ବାର୍ଷିକ ପ୍ରଶିକ୍ଷଣ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଛି। 9,45,00,000 ବ୍ୟୟରେ ନିର୍ମିତ ଏହି ଛାତ୍ରାବାସକୁ ସ୍ୱତନ୍ତ୍ର ଆବାସିକ ସୁବିଧା ଭାବେ ବିକଶିତ କରାଯାଇଛି। ସମାଜରେ ସତ୍ୟ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଗ୍ରାମାଞ୍ଚଳର ସମସ୍ୟାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସୁରଜ ଯୋଗଦେଇ ସାମ୍ବାଦିକମାନଙ୍କ ଦାବି ଓ ସମସ୍ୟାକୁ ସରକାର ବିଚାର କରୁଥିବାର କହିଛନ୍ତି। ମାତୃଭାଷା ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ଶ୍ରୀ ମିଶ୍ରଙ୍କୁ ଓଡ଼ିଆ ଭର୍ଚୁଆଲ ଏକାଡେମୀର ବ୍ରାଣ୍ଡ ଆମ୍ବାସଡର ଭାବେ ମଧ୍ୟ ମନୋନୀତ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବର୍ଷସାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀମାନଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଛନ୍ତି। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ମନମୁଣ୍ଡା ଓ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିଧାନ ପାଇଁ 185,500 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନରସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନ୍ର ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି। ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାରେ କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ

0: ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସନ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶ୍ରୋତା ବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ଆକାଶବାଣୀ ପୁରୀ 103.4 FM। ସୁରେଶ ୱାଡେକର ଏବଂ ନମିତା ଅଗ୍ରୱାଲ ପ୍ରଥମେ ଗାଇଛନ୍ତି ଆମ ଭିତରେ କିଛି ଅଛି। ଏଇ କଥାଚିତ୍ରରେ ଗୀତିକାର ଦେବୀଦତ୍ତ ମହାନ୍ତି, ସଙ୍ଗୀତକାର ବିକାଶ ଦାସ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ତୁମ ଆଖିର କଥା ଚିତ୍ରରେ ଇରା ମହାନ୍ତିଙ୍କ କଣ୍ଠରେ ମଳା ମିଶ୍ରଙ୍କ ସଙ୍ଗୀତରେ ଏଇ ଓଡ଼ିଆ କଥା ଚିତ୍ର ଗୀତଟି ଶେଷ ହେଲା ଏହି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77,00,000 କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା

ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜୀକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି।

0: ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲକୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରୱେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲକୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍ ୟଙ୍ଗ୍ଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍ମରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷ କରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10 ନୂତନ ରାସ୍ତା 2 ପୋଲ ଏବଂ 14 ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ITDA ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1 ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3-5 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ

0: ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲର୍ମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ 110 ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ 8 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
2: ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ।

0: ଓଳିକି ହଉଛି ଜଗାନା।
1: ହଉ ହଉ ମାନି, ଆଗୁଆ ଟିକେ ଆସିଥିଲି, ବସିକି ଏମିତି ବସି ଭାବୁଛି ତେମେ ଆସି ପହଞ୍ଚିଗଲ, ଭଲ ହେଲା ମାନି। ଯେ କଥା କଣ, ଚାଷବାସ କେମିତି ଚାଲିଛି, ଦେହପା କେମିତି ଅଛି ମାନି?
0: ବୁଝିଲ ଜଗାନା, ଚାଷବାସ ତ ବହୁତ ବଢିଆ ଚାଲିଛି, ହେଲେ ଦେହପା କଥା ଯୋଉ କହୁଛେ, ମାନେ ଆମେ ଯଦି ଆମ ଆଖପାଖ ପରିଷ୍କାର ପରିଚ୍ଛନ୍ନ ନ ରଖିବା, ଦେହପା କଣ ଭଲ ରହିବ? ମୋ ଦେହ ତ ଖାଲି ଭଲ ରହିଲେ ହବନି, ସମସ୍ତଙ୍କ ଦେହ ଭଲ ରହିବା ଦରକାର।
1: ସତ କଥା କହିଛ, ପରିବେଶ ଯଦି ସ୍ୱଚ୍ଛ ରହିବ, ସୁନ୍ଦର ରହିବ, ଆମେ ସୁସ୍ଥ ରହିବା। ସେଥିପାଇଁ ସାରା ଭାରତରେ ଚାଲିଛି ପରା ସ୍ୱଚ୍ଛ ଭାରତର ଅଭିଯାନ।
0: ହଁ ପରା ଜଗନ୍ନା, ସେଇଥିପାଇଁ ଆଜି ଆମର ଯୋଉ ମହିଳା ସମିତିରେ ସମସ୍ତ ସଭ୍ୟାମାନେ ଥିଲେ, ସମସ୍ତେ ଗୋଟେ ସଚେତନତା ସମସ୍ତଙ୍କୁ କରେଇଲୁ, ଗୋଟେ ସଭା ହୋଇଥିଲା। ଏ ଗାଁ ଚାରିପାଖ ଟିକେ ଗଛ ଲଗେଇବା, ଆଖପାଖ ପରିଷ୍କାର ପରିଚ୍ଛନ୍ନ ରଖିବା, କୋଉଠି ପାଣି ଜମିଲାଣି ତ କୋଉଠି ଅଳିଆ ଗଦା ହେଲାଣି, ଦେଖିକି ତ ବିରକ୍ତିଆ ଲାଗିଲା। ସଭିଏଁ ମିଶି ଇଏ ଖଡିକା ଧରି ସବୁ ପରିଷ୍କାର ପରିଚ୍ଛନ୍ନ କରିଦେଲୁ ଏବଂ ଗଛ ମଧ୍ୟ ଲଗେଇଦେଲୁ।
1: ଭଲ କାମ କରିଛ, ବିଶେଷ ଭାବରେ ଏଇ ଯୋଉ ଗଛ ଲଗେଇବା କାମଟି ବହୁତ ସୁନ୍ଦର କାମ। କାହିଁକି ନା ଯୋଉଭଳି ଭାବରେ ପ୍ରତିବର୍ଷ ଉତ୍ତାପ ବଢି ବଢି ଚାଲିଛି, ସାରା ବିଶ୍ୱରେ ଗୋଟେ ସଙ୍କଟ ହବାକୁ ଯାଉଛି। ତେଣୁ ଆମେ ଯେତିକି ପରିମାଣରେ ଗଛ ଲଗେଇବା, ଜଙ୍ଗଲ ସୃଷ୍ଟି ହବ, ସବୁଜିମାରେ ଆମର ପରିବେଶ ଭରିଯିବ, ସେତିକି ଉତ୍ତାପ କମ୍ ରହିବ, ଆଉ ଜଳବାୟୁ ସନ୍ତୁଳିତ ରହିବ, ଆମେ ଚାଷ କରିବା ପାଇଁ ଠିକ୍ ସମୟରେ ବର୍ଷା ହବ, ଆଉ ଆମେ ଚାଷ କରିକି ସୁନ୍ଦର ଭାବରେ ଆଗେଇ ପାରିବା।
0: ଯାହା କହିଲ ଜଗାନା, ପରିବେଶର ସୁରକ୍ଷାରେ ବୃକ୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୃକ୍ଷର, ତେଣୁ ଆମେ ସମସ୍ତେ ଗଛ ଲଗେଇବା ଦରକାର। ଯେତେ ପରିମାଣରେ ଗଛ ଆମେ ଲଗେଇବା, ଆମେ ସୁସ୍ଥ

0: ଆଉ ଆମେ ଏଠି ସେଠି ଅଳିଆ ପକେଇବା ନାହିଁ। ଆମର ଯୋଉ ଘରର ଖାଦ୍ୟ ବଳକା ଖାଦ୍ୟଶସ୍ୟ ରହିଛି, ତା ଛଡ଼ା ଆମର କୃଷି କ୍ଷେତ୍ରରୁ ଯୋଉ ସବୁ ଅନାବନା ଗଛ ଯାହା ଆମର ବାହାର କରୁଛେ, ଆଉ ଯୋଉ ପନିପରିବା ଚୋପା ଆମେ କାଟିକିରି ଏଠି ସେଠି ପକେଇ ଦଉଛେ, ତାକୁ ନ ପକାଇ ତାକୁ ଆମେ ଯଦି ଖତରେ ପରିଣତ କରିବା ଏବଂ ଆମ ପନିପରିବା ଚାଷ ହଉ ଯେକୌଣସି ଚାଷରେ ଆମେ ଦେଇପାରିବା, ଆଉ ଜୈବିକ ଖତ ମଧ୍ୟ ବିଲକୁ ଯୋଗେଇ ପାରିବା, ତାହେଲେ ଆଉ ତାଠାରୁ ଭଲ କଥା କଣ ଅଛି ଜଗାନା?
1: ଭଲ କଥା କହିଛ। ଏବେ ଆମର ଚାଷୀ ଭାଇ ଭଉଣୀ ମାନେ ସମସ୍ତେ ଜାଣିଗଲେଣି ଯେ ଜୈବିକ ପଦ୍ଧତି ହେଉଛି ଗୋଟେ ସୁନ୍ଦର ପଦ୍ଧତି, ଯାହା ଫଳରେ ଆମେ ତ ସୁନ୍ଦର ଭାବରେ ଚାଷ କରିପାରୁଛେ। ସେଇ ଯୋଉ ଉତ୍ପାଦନ ଆମେ କରୁଛେ, ଯାହା ପନିପରିବା ଖାଦ୍ୟଶସ୍ୟ, ତାକୁ ଖାଇଲେ ମଧ୍ୟ ତାହା ଆମ ଦେହ ପାଇଁ ହିତକର।
0: ଏଇ ଯୋଉ ଆମର ରାସାୟନିକ ସାର ଚାଷୀ ଭାଇମାନେ କେମିତି ଅଧିକ ଅମଳ ପାଇବା ପାଇଁ ଦେଇ ଦଉଛନ୍ତି, ଫଳରେ କଣ ହଉଛି, ମାଟି ନଷ୍ଟ ହଉଛି, ପାଣି ନଷ୍ଟ ହଉଛି, ଆମର ପରିବେଶ ବି ଦୂଷିତ ହଉଛି।
1: ମାଟି ପରୀକ୍ଷା କରେଇ ନେଲେ ଆମେ ଜାଣିବା ଯେ ଆମ ଫସଲ କଣ କରିପାରିବା ଏଇ ମାଟିରେ, ଯଦି ସେଥିରେ କିଛି ଖାଦ୍ୟ ସାର କମ ଅଛି ଆମେ କୋଉ ଖତ ସାର ପ୍ରୟୋଗ କରିବା।
0: ସେଥିପାଇଁ ଆମର ସବୁବେଳେ ମାନେ ସୁଷମ ସାର ପରିଚାଳନା କରିବା, କେମିତି ଆମେ ସବୁବେଳେ ଆଲୋଚନା କରିଛେ ସୁଷମ ସାର ପରିଚାଳନା, ସୁଷମ ସାର ପରିଚାଳନା ହେଲେ ହିଁ ଆମର ଫସଲଟି ଭଲ ହବ। ଯୋଉ ଫସଲ ପାଇଁ ଯେତିକି ଦରକାର ଆମର ସେଇ ପରିମାଣରେ ଖାଦ୍ୟ ପାଇବା ଦରକାର, ଯେମିତି ଆମ ଶରୀର ପାଇଁ ସୁଷମ ଖାଦ୍ୟ ଦରକାର ହେଉଛି, ସେଭଳି ଭାବରେ ଆମର ଫସଲ ପାଇଁ ମଧ୍ୟ ସୁଷମ ସାର ପରିଚାଳନା ହୋଇପାରିଲେ ନିହାତି ଭାବରେ ଅଧିକ ଅମଳ ଆମକୁ ମିଳିପାରିବ। ସେଥିପାଇଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଅନୁରୋଧ, ମାଟି ପରୀକ୍ଷା କରେଇ ନିଅନ୍ତୁ। ମାଟି ପରୀକ୍ଷା କଲା ପରେ ଯାହା ଅଭାବ ରହିଛି ଫସଲରେ ସେଇ ଅନୁସାରେ ଆମେ ସାର ପ୍ରୟୋଗ କରିବା। ତେବେ ଜଗାନା, ଆଉ ଗୋଟିଏ କଥା ତମେ ଜାଣିଲ ନା ନାହିଁ, ଆମର ଯୋଉ ଗୋଟିଏ କାର୍ଯ୍ୟକ୍ରମ ଅଛି କ୍ଷେତ ବଚାଓ ଅଭିଯାନ,
1: ଶୁଣୁଛି ଗୋଟାଏ କ୍ଷେତ ବଚାଓ ଅଭିଯାନ ସାରା ଦେଶରେ ଏଇ ଜୁନ ମାସ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଚାଲୁଛି, ଯେ ତେମେ ଟିକେ ଜାଣିଛ ଯଦି କହିଦିଅ।
0: ବହୁତ ବଢିଆ କଥା, ଏଇ ଯୋଉ ପ୍ରଧାନମନ୍ତ୍ରୀଙ୍କର ଏଇ ଯୋଉ ଗୋଟେ ବଡ ପ୍ରୟାସ ରହିଛି, ଜୁନ 1 ତାରିଖରୁ ଜୁନ 30 ତାରିଖ ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ, ସେଥିରେ ମଧ୍ୟ ବୈଜ୍ଞାନିକ ମାନେ ସାମିଲ ହେବେ ଏବଂ ଆମର କାର୍ଯ୍ୟକ୍ରମ ମଧ୍ୟ ପ୍ରଚାର କରାଯିବ। ତେବେ ଆମେ ନିହାତି ଭାବରେ ଧ୍ୟାନ ଦେବା ଜୁନ 1 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଏ ଯୋଉ କ୍ଷେତ ବଚାଓ ଅଭିଯାନ, ଆମର ଯୋଉ ମଇଦାନଟି ରହିଛି ରାମସିଆ ଗ୍ରାମ ଏବଂ ରାଇସେନ ମଧ୍ୟପ୍ରଦେଶରେ ଏଇ କାର୍ଯ୍ୟକ୍ରମ,
1: ଏ ତ ଖୁସିର କଥା।
0: ତେବେ ନିହାତି ଭାବରେ ଏବେ କଥା କଣ, ତମେ ତ ଜାଣିଛ, ତମେ ମୁରୁକି ମୁରୁକି ହସିଲେ କଣ ହବ, ମୁଁ ବୁଝିପାରି ସାରିଲାଣି।
1: ଯଦି ବୁଝି ସାରିଛ ଆଉ ବିଳମ୍ବ କରନି, ତୁରନ୍ତ ଗୋଟାଏ ଭକ୍ତି ଗୀତ ଶୁଣେଇ ଦିଅ।
0: ହଉ ଶୁଣିବା ଆଉ।

0: ବୁଝିଲ ମାନି, ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟ।
1: ହଁ, ପରବର୍ତ୍ତୀ ପର୍ଯ୍ୟାୟରେ ଆମର ରହିଛି ଆଲୋଚନା। ଜାଣିଥିବ ଆମର ଆଲୋଚନା ରହିଛି, ବର୍ତ୍ତମାନ ଆମର ଯୋଉ ଫସଲ ଫସଲି ଆମେ କରୁଛେ, ଯଦି ଆମେ ଜମିରେ ସୁଷମ ସାର ପ୍ରୟୋଗ ନ କରିବା ତାହେଲେ ଆମେ ଅମଳ ପାଇବା।

0: କେମିତି ଭଲ ବୁଝିପାରିଲ?
1: ସତ କଥା, ସୁଷମ ସାର ପ୍ରୟୋଗ କରିବା ଦରକାର।
0: ଏହି ସମ୍ପର୍କରେ ଆଜି ଆମେ ଆଲୋଚନା ରଖିଛେ, ମାନେ ଫସଲ ପାଇଁ କେଉଁ ସାରର ଆବଶ୍ୟକତା ରହିଛି, ଯେତିକି ଦରକାର ସେତିକି ଦବା, ଅଧିକ ଦବା ନାହିଁ, ଅଧିକ ଦେଲେ ଆମର କଣ ହବ, ଫସଲ ନଷ୍ଟ ହୋଇଯିବ। ତେଣୁ ସେଥିପାଇଁ ଆମେ ଯେମିତି ସୁଷମ ଖାଦ୍ୟ ଖାଉଛେ, ସବୁ ପ୍ରକାର ଖାଦ୍ୟ ଖାଉଛେ ବାଣ୍ଟିକିରି, ସେମିତି ମଧ୍ୟ ଫସଲ ପାଇଁ ସୁଷମ ସାରର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଭଲ ଭାବରେ ବୁଝାଇ କହିବେ ଆମର ବିଶେଷଜ୍ଞ ମହାଶୟ ଡକ୍ଟର ଚକ୍ରଧର ପାତ୍ର, ସହକାରୀ ପ୍ରାଧ୍ୟାପକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ। ତାହେଲେ ଆଉ ବିଳମ୍ବ କରିବାନି, ଶୁଣିବା। ସାର୍ ନମସ୍କାର।
2: ନମସ୍କାର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆପଣଙ୍କୁ।
2: ଧନ୍ୟବାଦ
0: ସାର୍। ଦେଖନ୍ତୁ, ଆଜି ଗୋଟେ ଆମର ସୁନ୍ଦର ଆଲୋଚନା ରହିଛି, ଫସଲରେ ସୁଷମ ସାର ପରିଚାଳନା। ତେବେ ପ୍ରଥମେ ଆମର ଚାଷୀ ଭାଇମାନେ ଜାଣିବା ଦରକାର, ଭଉଣୀମାନେ ଜାଣିବା ଦରକାର, ଫସଲରେ ସୁଷମ ସାର ପରିଚାଳନା କହିଲେ ଆମେ କଣ ବୁଝିବା?
2: ଦେଖନ୍ତୁ, ପ୍ରଥମେ ଆମେ ଜାଣିବା ଦରକାର ଯେ ସୁଷମ ସାର କହିଲେ କଣ ବୁଝିବା। ସୁଷମ ସାର ମାନେ ସାର ବା ଖାଦ୍ୟ ସାର ବୋଲି ଯାହାକୁ କହୁଛନ୍ତି, ଗଛ ପାଇଁ ବା ଫସଲ ପାଇଁ ସବୁ ପ୍ରକାରର ଖାଦ୍ୟ ସାର ସଠିକ୍ ପରିମାଣରେ ଯେତିକି ଦରକାର ଫସଲକୁ ବା ଗଛକୁ ସେତିକି ଉପଲବ୍ଧ କରାଇ ପାରିବାଟାକୁ କୁହାହେଉଛି ସୁଷମ ଖାଦ୍ୟ ସାର ଠିକ୍ ଭାବରେ ମିଳୁଛି କି ନାହିଁ। ଏବଂ ୟାକୁ ଉପଲବ୍ଧ କରାଇବା ପୂର୍ବରୁ ଆମକୁ ଜାଣିବା ପାଇଁ ହେବ ଯେଉଁ ମାଟିରେ ଚାଷ କରାହେଉଛି ସେ ମାଟିର ମାଟି ଭିତରେ ଯେଉଁ ସାର ଅଛି ବା ଖାଦ୍ୟ ସାର ଅଛି ସେ କେତେ ପରିମାଣରେ ଅଛି ତାକୁ ଜାଣିବା ପାଇଁ କ'ଣ ଦରକାର ନା ମୃତ୍ତିକା ପରୀକ୍ଷା କରିବା ଦରକାର। ମୃତ୍ତିକା ପରୀକ୍ଷାର ରିପୋର୍ଟ ଅନୁସାରେ ଆମେ ଖାଦ୍ୟ ସାର ଯାହା ଅଭାବ ଅଛି ତାକୁ ଅଧିକା ଦେବା, ଏବଂ ଯାହା ସେଥିରେ କିଛି ପରିମାଣରେ ଅଛି ତାହେଲେ ସେ ସାରକୁ କମ୍, ଅଳ୍ପ କିଛି କମ୍ ପରିମାଣରେ ଦେଲେ ମଧ୍ୟ ସେ ଗଛ ବା ଫସଲକୁ ଉପଲବ୍ଧ ହୋଇପାରିବ। ୟାକୁ ପ୍ରଥମେ କୁହାଗଲା ସୁଷମ ସାର। ଏବେ ଦ୍ୱିତୀୟ କଥା ଆପଣ ଯୋଉଟା କହିଲେ, ସୁଷମ ସାର ପରିଚାଳନା କହିଲେ କ'ଣ ବୁଝିବା। ପରିଚାଳନାରେ ଆମେ ସାଧାରଣତଃ ଚାରିଟି ବିଷୟ ପ୍ରତି ଧ୍ୟାନ ଦେଉ ବା ଚାରିଟି ଦିଗ ପ୍ରତି ଧ୍ୟାନ ଦିଆଯିବା ଦରକାର। ତାକୁ ଆମେ ଇଂରାଜୀରେ କହୁଛନ୍ତି ଚାରିଟା ଆର୍। ଆର୍ ମାନେ ହେଉଛି ରାଇଟ୍ ଡୋଜ୍, ମାନେ ଉପଯୁକ୍ତ ଭାଗମାପ, କୋଉ କୋଉ ଭାଗମାପରେ ଦିଆଯିବ। ରାଇଟ୍ ସୋର୍ସ ମାନେ ଉପଯୁକ୍ତ ଉତ୍ସ, କୋଉ ଉତ୍ସରୁ ଆମେ ମାନେ ସେଇ ଖାଦ୍ୟ ସାରଟା ମିଳିବ ଆମକୁ ବା ଗଛକୁ। ନମ୍ବର ତିନ ହେଉଛି ରାଇଟ୍ ଟାଇମ୍, ମାନେ ଉପଯୁକ୍ତ ସମୟରେ ସାର ପ୍ରୟୋଗ କରିବା, ତାଦ୍ୱାରା କି ଗଛ ସେ ଖାଦ୍ୟ ସାରକୁ ଗ୍ରହଣ କରିପାରିବ ଏବଂ ତାର ବୃଦ୍ଧିରେ ସହାୟକ ହେବ। ଏବଂ ଚାରି ନମ୍ବର ହେଉଛି ରାଇଟ୍ ମେଥଡ୍ ବା ଉପଯୁକ୍ତ ପ୍ରଣାଳୀ ବା କେମିତି ପ୍ରୟୋଗ କରାଯିବ। ଏଇ ଯେଉଁ ଚାରିଟା କଥା ପ୍ରତି ଧ୍ୟାନ ଦେବାଟାକୁ କୁହାହେଉଛି ସୁଷମ ସାର ପରିଚାଳନାର, ମାନେ ବିଶେଷ ଭାବରେ ୟା ପ୍ରତି ଦୃଷ୍ଟି ଦିଆଯିବା ଦରକାର ଏବଂ ଧ୍ୟାନ ଦିଆଯିବା ଦରକାର। ଏବେ ଯେଉଁ କଥା ଆପଣ କହୁଥିଲେ ଯେ ପରିଚାଳନାର ଯେଉଁ ଚାରିଟା ଦିଗ କଥା କହିଲେ, ଆମେ ଯଦି ପ୍ରତି ଦିଗକୁ ଟିକେ ଟିକେ ବୁଝିବା ପାଇଁ ଚେଷ୍ଟା କରିବା, ତାହେଲେ ପ୍ରଥମେ ହେଉଛି ରାଇଟ୍ ଡୋଜ୍ ବା ଉପଯୁକ୍ତ ଭାଗ ମାପରେ ଆମେ କେମିତି ଦେଇପାରିବା। ଦେଖନ୍ତୁ, ସାଧାରଣତଃ ଆମେ ଜମିର କିସମ ଅନୁସାରେ ଏଇ ଯେଉଁ ଡୋଜ୍ଟାକୁ ମାନେ ଅଲଗା ଅଲଗା କରିଥାଉ, ଏବଂ ଜମିଟା ସିଏ ଜଳସେଚନ ପାଉଛି ନା ଅଣ ଜଳସେଚିତ ଜମି ଅଛି ତା ଉପରେ ବି ଧ୍ୟାନ ଦିଆଯିବା ଦରକାର। ଏବଂ ତୃତୀୟ କଥା ହେଉଛି କେତେ ପରିମାଣରେ ଯେଉଁ ମୃତ୍ତିକା ପରୀକ୍ଷା କରାଗଲା, ସେ ମୃତ୍ତିକା ପରୀକ୍ଷା ରିପୋର୍ଟରେ କ'ଣ କ'ଣ ଅଛି, କେଉଁ ସାର ଆଭେଲେବୁଲ୍ ଅଛି ବା ମାନେ ଉପଲବ୍ଧ ଅଛି, କେଉଁ ସାର ଉପଲବ୍ଧ ନାହିଁ, ୟାର ବେସିସ୍ରେ ଆମେ ଭାଗ ମାପଟାକୁ ପ୍ରସ୍ତୁତ କରିବା। ଏବେ କଥା ଆସିଲା ଯେ ଯଦି ଉଚ୍ଚ ଜମି ଅଛି, ତାହେଲେ ସାଧାରଣତଃ ଆମେ ଧାନକୁ ଯଦି ଆଗକୁ ନେବା, ତାହେଲେ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍, ଏବଂ ସେଥିରେ ଉଚ୍ଚ ଜମିରେ ଯଦି 30 କେଜି ହେକ୍ଟର ପ୍ରତି ଦିଆଯିବା ଦରକାର ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍। ଠିକ୍ ସେହି ସମୟରେ ଯଦି ଖାଲ ଜମି ବା ମଝିଆଳି ଜମି ଅଛି, ତାହେଲେ ଏଇଟା 80-40-40 ହେଇଯିବ, ବା 80 କେଜି ଯବକ୍ଷାରଜାନ, 40 କେଜି ଫସ୍ଫରସ୍ ଆଉ 40 କେଜି ପଟାସ୍। ତ ଇଏ ହେଉଛି ଗୋଟେ ଭାଗମାପର କଥା। ଦ୍ୱିତୀୟ ଭାଗମାପର କଥା ହେଉଛି ଯେ ଯଦି ଆମର ମୃତ୍ତିକା ପରୀକ୍ଷା ଅନୁସାରେ ରିପୋର୍ଟ ଯାହା ଆସିଲା ସେଥିରେ ଯଦି ସେଇ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍ର ଭାଗ କମ୍ ଅଛି, ତାହେଲେ 25% ଯେତିକି ଆମର ରେକମେଣ୍ଡେଡ୍ ଡୋଜ୍ ଅଛି ବା ଯେତିକି କୁହାହେଇଛି ଯେ ଏତିକି ଦବା କଥା, 60-30-30 ହଉ ବା 80-40-40 ହଉ, ତାଠୁ 25% ଅଧିକା ଦିଆହବ ସେଇ ଯେଉଁ ଆମର ଖାଦ୍ୟ ସାରଟା। ଯଦି ମାଟିରେ ଅଛି, ଉପଲବ୍ଧ ଅଛି, ମୃତ୍ତିକା ରିପୋର୍ଟ ଅନୁସାରେ ଆସିଲା, ତାହେଲେ କ'ଣ କରାହବ ନା 25% କମ୍ ଦିଆଯିବ। ଇଏ ହେଉଛି ପୁରା ଗୋଟେ ମାନେ କ'ଣ ମ୍ୟାଥମେଟିକାଲ କାଲକୁଲେସନ୍, ଏଇ କାଲକୁଲେସନ୍ ଅନୁସାରେ ଆମେ ଦେଇପାରିବା। ଇଏ ଗଲା ଆମର ରାଇଟ୍ ଡୋଜ୍ ବା ଉପଯୁକ୍ତ ଭାଗ ମାପର କଥା। ଦ୍ୱିତୀୟ କଥା ଆମେ କହିଥିଲୁ ଯେ ଉପଯୁକ୍ତ ଉତ୍ସ, କୋଉଠୁ କୋଉ ଖାଦ୍ୟ ସାର ମିଳୁଛି। ଆମେ ସମସ୍ତେ ଜାଣିଛନ୍ତି, ଚାଷୀ ଭାଇମାନେ ବି ଜାଣିଛନ୍ତି, ଏବଂ ତାଙ୍କର ଆଉ ଟିକେ ମୁଁ କଥାଟାକୁ ସରଳ ଭାବରେ କହିଦିଏ ଯେ ଯବକ୍ଷାରଜାନ ସାଧାରଣତଃ ଆମେ ୟୁରିଆ

0: କାଲସିୟମ ଆମୋନିୟମ ନାଇଟ୍ରେଟ୍ CaN ବା ଯୋଉଟା କହୁଛନ୍ତି ଏବଂ ଆମୋନିୟମ ସଲଫେଟ୍ ଏଇ ତିନିଟା ଉତ୍ସରୁ ଆମକୁ ମିଳେ ଯବକ୍ଷାରଜାନଟା। ଫସ୍ଫରସ ସେମିତି କୋଉଠୁ ମିଳୁଛି ନା ସାଧାରଣତଃ ଆମେ ସିଙ୍ଗିଲ ସୁପର ଫସ୍ଫେଟ୍ ୟୁଜ୍ କରୁଛନ୍ତି ସେଥିରେ ଫସ୍ଫରସ ଅଛି ସଲଫର ବା ଗନ୍ଧକ ଅଛି ଏବଂ କାଲସିୟମ କିଛି ପରିମାଣରେ ଅଛି। ଯଦି ସିଙ୍ଗିଲ ସୁପର ଫସ୍ଫେଟ୍ ଉପଲବ୍ଧ ନହେଲା ତାହେଲେ ଆମେ କ'ଣ କରୁଛନ୍ତି ନା ଡାଇ ଆମୋନିୟମ ଫସ୍ଫେଟ୍ ସାରକୁ ବ୍ୟବହାର କରୁଛନ୍ତି ତା ସହିତ ଗ୍ରୋମର ମଧ୍ୟ ଆମେ ପ୍ରୟୋଗ କରୁଛନ୍ତି ଯେଉଁଥିରେ କି ଗନ୍ଧକ ଜାତୀୟ ଆମର ଫର୍ଟିଲାଇଜର ଅଛି ବା ସାର ଅଛି ସେଥିରେ ତାକୁ ମାନେ ଉପଲବ୍ଧ ହେଉଛି ସେଥିରେ। ଏବଂ ପଟାସ ପାଇଁ ଆମେ ସମସ୍ତେ ଜାଣିଛନ୍ତି ମ୍ୟୁରେଟ୍ ଅଫ୍ ପଟାସ ବା MOP ୟୁଜ୍ କରୁଛନ୍ତି ଯେଉଁଟାକି ପଟାସିୟମ କ୍ଲୋରାଇଡ୍ ବୋଲି ତାକୁ କୁହାହଉଛି ସେଥିରେ 60% ଆମର ପଟାସ ରହୁଛି 60% ପଟାସ ବୋଲି ତାକୁ କୁହାହଉଛି ଏଇଟା ହଉଛି ତାର ଉପଯୁକ୍ତ ଉତ୍ସ
1: ଗୁଡିକ ଆମେ ଜାଣିଲେ।
0: ତୃତୀୟ କଥା ଥିଲା ଆମର ଯେ ଉପଯୁକ୍ତ ସମୟ ଠିକ ସମୟରେ ଖାଦ୍ୟ ସାରଟାକୁ ଉପଲବ୍ଧ କରେଇଲେ ହିଁ ସେ ଗଛ ନବ ଏବଂ ମାଟି ଠିକ ସମୟରେ ଗଛ ପାଇଁ ଉପଲବ୍ଧ କରିପାରିବ। ଦେଖନ୍ତୁ ଏଠି ଦୁଇଟା କଥା ଆସୁଛି, ଗୋଟେ କଥା ହଉଛି ଆମେ ମାଟିରେ କେବେ ଦବା, ତାଦ୍ୱାରା ମାଟି ସେଇ ସାରକୁ ଠିକ ଭାବରେ ଗ୍ରହଣ କରିସାରିକି ସିଏ ପୁଣି ଗଛ ପାଇଁ ଉପଲବ୍ଧ କରିବ। ଏଠି ଦୁଇଟା ପ୍ରସେସ କଥା ରହୁଛି, ଏମିତି ନୁହେଁ ଯେ ଆମେ ଗଛ ଉପରେ ପକାଇଦେଲେ ଆଉ ଗଛ ଡାଇରେକ୍ଟ ନେଇଗଲା। ଗଛ ଉପରେ ପକାଇବା ପାଇଁ ସିଞ୍ଚନ ପ୍ରଣାଳୀ ଯେଉଁଟା ଅଛି ସେଟା ଗୋଟେ ଅଲଗା କଥା। ଆମେ ସାଧାରଣତଃ ଖାଦ୍ୟ ସାରକୁ ମାଟିରେ ପ୍ରୟୋଗ କରୁଛନ୍ତି ଏବଂ ମାଟି ତାକୁ ଉପଲବ୍ଧ କରାଉଛି, ଏହା ନା କଥା। ତେଣୁ ରାଇଟ୍ ଟାଇମ୍ଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ବା ଉପଯୁକ୍ତ ସମୟଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେମିତି ଧରନ୍ତୁ ଆମେ ଯଦି ବୁଣା ଧାନ କରୁଛନ୍ତି, ବୁଣା ଧାନରେ କ'ଣ କରୁଛନ୍ତି ସାଧାରଣତଃ ଯବକ୍ଷାରଜାନ ବା ଏଇ ଯେଉଁ ଫସ୍ଫରସ ପଟାସ ସବୁକୁ ଆମେ ତିନିଟା ଅଲଗା ଅଲଗା ସମୟରେ ଦେଉଛନ୍ତି, ତାଦ୍ୱାରା ମାନେ ସାର ଖାଦ୍ୟ ସାରଟା ମାଟିକୁ ଏବଂ ଗଛକୁ ଠିକ ସମୟରେ ଉପଲବ୍ଧ ହେଇପାରିବ। ଯେମିତି ଧରନ୍ତୁ ମୁଁ ଗୋଟେ ସାଧାରଣତଃ ଗୋଟେ ଉଦାହରଣ ଦେଉଛି ଆପଣଙ୍କୁ, ଆମେ ଧାନ ପାଇଁ ତିନିଟା ଭାଗ କରିଦେଲେ, ଯେମିତି ମୂଳ ସାରରେ କିଛି ଦେଲେ, ଯେତେବେଳେ ପିଲ ବାହାରୁଛି ସେ ସମୟରେ କିଛି ଦେଲେ, ଯେତେବେଳେ ଥୋଡ଼ ବାହାରୁଛି ସେତେବେଳେ ଆଉ କିଛି ଦେଲେ। ଯେତେବେଳେ ବୁଣା ଧାନଟା ଅଛି ସେତେବେଳେ ଆମେ ମୂଳ ସାର ହିସାବରେ 50% ଯବକ୍ଷାରଜାନ ବା ନାଇଟ୍ରୋଜେନସ୍ ଫର୍ଟିଲାଇଜର ଯେଉଁଟା ଅଛି ତାକୁ ଦେଇଦେଲେ, 100% ମାନେ ଯେତିକି ଆମେ ଦେବା କଥା ଫସ୍ଫରସ ସବୁଗୁଡ଼ାକ ଫସ୍ଫରସ ଦେଇଦେଲେ ଏବଂ 50% ପଟାସର ସାର ଦେଇଦେଲେ, ଇଏ ମୂଳ ସାର ହିସାବରେ। ତାପରେ ଚାଷ ଆରମ୍ଭ ହେଲା, ଗଛ ଲାଗିଲା, ଯାହା ହେଲା 25% ନାଇଟ୍ରୋଜେନ୍ ବା ଯବକ୍ଷାରଜାନ ସାର ତ ପିଲ ବାହାରିବା ସମୟରେ ଦିଆଗଲା, ଏବଂ ଆଉ 25% ଯେଉଁ ରହିଗଲା ଯବକ୍ଷାରଜାନ ସେ ଥୋଡ଼ ବାହାରିବା ସମୟରେ ଦିଆଗଲା। କାରଣ ହେଲା କ'ଣ ନା ଯବକ୍ଷାରଜାନ ଜାତୀୟ ସାର ବା ୟୁରିଆ ବା କାଲସିୟମ ଆମୋନିୟମ ନାଇଟ୍ରେଟ୍ ଯାହା କହନ୍ତୁ ଆପଣ, ସେଇଟା ବହୁତ ଜଲ୍ଦି ମାଟି ପାଇଁ ଏବଂ ଗଛ ପାଇଁ ଉପଲବ୍ଧ ହେଇଯାଏ ଏବଂ ବହୁତ ଜଲ୍ଦି ମାଟିରୁ କ୍ଷୟ ହେଇଯିବାର ବି ସମ୍ଭାବନା ଥାଏ। ସେଇଥିପାଇଁ ଆମେ କ'ଣ କରନ୍ତି ତାକୁ ଭାଗ ଭାଗ କରିକିନା ଦେଲେ, ଯେତେବେଳେ ଗଛକୁ ନାଇଟ୍ରୋଜେନ୍ ଦରକାର, ଯେତେବେଳେ ଗଛକୁ ଠିକ୍ ଭୋକଟା ଲାଗିଛି ସେତିକି ବେଳେ ସେ ଖାଦ୍ୟ ସାରଟା ପାଉଛି। ଏବଂ ଯଦି ବେଉଷଣ କରୁଛନ୍ତି ଆମେ, ବେଉଷଣ ତାପରେ ଖେଳୁଆ କରୁଛନ୍ତି, ସେତେବେଳେ କ'ଣ କରାହଉଛି ନା 50% ଯବକ୍ଷାରଜାନ ବେଉଷଣ ସମୟରେ ଦେଲେ, 10-15 ଦିନ ପରେ ଯେତେବେଳେ ଖେଳୁଆ ଆମେ କରୁଛନ୍ତି ସେତେବେଳେ 25% ଯବକ୍ଷାରଜାନ ଦେଇଦେଲେ ଆଉ ପୁରା ଫସ୍ଫରସ 100% ମାନେ 100% ଦେଇଦେଲେ, ଏବଂ ଥୋଡ଼ ବାହାରିବା ସମୟରେ ଆଉ 25% ଯବକ୍ଷାରଜାନ ଦେଲେ, ଇଏ ହେଲେ ଗୋଟେ ସନ୍ତୁଳିତ ଭାବରେ ଇଏ ଖାଦ୍ୟ ସାରଟା ପାଉଛି ଏବଂ ସେ ଗଛକୁ ଉପଲବ୍ଧ କରୁ। ଏବଂ ଆଉ ଗୋଟେ କଥା ବି କହିହେବ, ଯଦି ମାଟିର ଉର୍ବରତା ଭଲ ଅଛି, ମାଟି ଉର୍ବର ଅଛି, ମାଟିରେ ଖାଦ୍ୟ ସାରର ପରିମାଣ ମହଜୁଦ ଅଛି, ସେତେବେଳେ ଆମେ କ'ଣ କରିବା ନା ତାକୁ ତିନି ଭାଗରେ ଭାଗ କରୁଛନ୍ତି, ଯେଉଁ ଯବକ୍ଷାରଜାନଟାକୁ 25% ପ୍ରଥମେ ଦେଲେ, 50% ମଝିରେ ଦେଲେ ଯେଉଁ ପିଲ ବାହାରିବା ସମୟରେ, ଏବଂ 25% ଦେଲେ ଥୋଡ଼ ବାହାରିବା ସମୟରେ। ଯଦି ଅନୁର୍ବର ଅଛି, ଉର୍ବରତା ଠିକ୍ସେ ନାହିଁ ଆମେ ଜାଣିଲେ ରିପୋର୍ଟରୁ, ମାଟି ପରୀକ୍ଷା ରିପୋର୍ଟରୁ, ସେତେବେଳେ 50% ନାଇଟ୍ରୋଜେନ୍ ପ୍ରଥମେ ଦେଇଦେବା। ଉର୍ବର ଥିଲେ 25% ଯବକ୍ଷାରଜାନ ଦେଉଥିଲେ, ଏବେ 50% ଦେଇଦେଲେ ପ୍ରଥମରେ, ତାହେଲେ ଧୀରେ ଧୀରେ ସେ ଉପଲବ୍ଧ ହେବ ମାଟିକୁ ଏବଂ ମାଟିରୁ ଗଛକୁ। ଏବଂ ଯେଉଁ ଦ୍ୱିତୀୟ ଯେଉଁଟା ପିଲ ବାହାରିବା ସମୟରେ 25% ଦେବା, ଏବଂ ଥୋଡ଼ ବାହାରିବା ସମୟରେ ଆଉ 25% ଦେବା। ଏଇ ଯେଉଁ ଭାଗ ମାପଟା କରିକି ଦେଲେ କ'ଣ ହବ ନା ଗଛକୁ ସଠିକ୍ ସମୟରେ ସେ ଉପଲବ୍ଧ ହେଇପାରିବ।
1: ହଁ, ଏଇଠି ଗୋଟେ ପ୍ରଶ୍ନ ଆସୁଛି, ଯେଉଁ ଆମେ ମୃତ୍ତିକା ପରୀକ୍ଷା କରିଥିବା ତାର ଯେଉଁ ତାଲିକା ଆସିଥିବ ସେଥିରେ ତ ଲେଖା ଥିବ ନା ନାଇଁ ଯେ ଏତିକି ପରିମାଣର ଯବକ୍ଷାରଜାନ ଅଛି ଆଉ ଏତିକି ପରିମାଣର ଆବଶ୍ୟକ, ସେଇଟା ଲେଖା ହେଇଥାଏ ନା
0: ଥାଏ କ'ଣ ଯେ ମାଟିରେ କେତେ ଅଛି ସେ ସେଇଟା ଲେଖିଥାନ୍ତି। ସେ ଆପଣ କୋଉ ଫସଲ ଚାଷ କରୁଛନ୍ତି ସେଇ ଫସଲ ଚାଷ ଉପରେ ଆପଣ ଯଦି ସ୍ପେସିଫିକାଲି ତାଙ୍କୁ କହିଥିବେ ଯେ ମୁଁ ଏଇ ଫସଲ ଚାଷ କରିବା ପାଇଁ ଚାହୁଁଛି, ରେକମେଣ୍ଡେସନ ଦେଇକି ଛାଡ଼ିବେ। ଯଦି ନାହିଁ ତାହେଲେ ସେମାନେ ମାଟିରେ କେତେ ଅଛି ସେମାନେ ଦେଇଦେବେ,

0: ଆପଣ ତାପରେ ହିସାବ କରିବେ ଯେ ଆପଣ ଜାଣିଛନ୍ତି ମୋର ଏଇ ଏଇ ଚାଷ ପାଇଁ, ଧାନ ଚାଷ ପାଇଁ ମୋତେ 80-40-40 ଦେବା ପାଇଁ ପଡ଼ିବ, ମାଟିରେ ଏତିକି ଅଛି, କମ୍ ଅଛି ତାହେଲେ ମୋତେ 25% ଅଧିକ ଦେବା ପାଇଁ ହେବ, ମୁଁ ଯେମିତି ପ୍ରଥମରେ କହିଲି, ଏଇଟା ହେଉଛି କଥା। ଏବଂ ଏ ତୃତୀୟ କଥା ଗଲା ଯେଉଁ ରାଇଟ୍ ଟାଇମ୍ ବା ଉପଯୁକ୍ତ ସମୟ, ଏବଂ ଚତୁର୍ଥ କଥା ରହିଲା ଉପଯୁକ୍ତ ପ୍ରଣାଳୀ ବା କୋଉ ମେଥଡ଼ରେ ଆମେ ଦେଉଛନ୍ତି ସେଇଟା। ଆମେ ସାଧାରଣତଃ ଧାନକୁ ଯଦି ଧାଡ଼ିରେ ରୋଇଛନ୍ତି ବା ଧାଡ଼ିରେ ବୁଣିଛନ୍ତି ତାହେଲେ ତା ପାଖରେ ସିଆର କାଢ଼ିକି 10 ସେଣ୍ଟିମିଟର, ମାନେ ଅପ୍ ଟୁ 10 ସେଣ୍ଟିମିଟର, 10 ସେଣ୍ଟିମିଟର ଗଭୀରତା ପର୍ଯ୍ୟନ୍ତ ଆମେ ଗୋଟେ ସିଆର କାଢ଼ିକି ସେଇ ସିଆରରେ ଆମେ ପକେଇ ଦେଇପାରିବା ସାରକୁ। ଯଦି ନାହିଁ ଆମେ ଏମିତି ବୁଣା ଧାନ ବା ଛଟା ଧାନ ଯେଉଁଟା କହୁଛନ୍ତି ସେଟା ହେଇଛି, ତାହେଲେ ଆମେ ସାରକୁ ଯେମିତି ବୁଣି ଦିଅନ୍ତି, ଯେମିତି ମଞ୍ଜି ବୁଣନ୍ତି ସେମିତି ଆମେ ସାରକୁ ବୁଣିକି ଦେଇଦେବା। ଆମେ ସାଧାରଣତଃ ଘରେ ଭାତ ଡାଲି ଖାଉଛନ୍ତି ବା ତରକାରୀ ଖାଉଛନ୍ତି, ସେତେବେଳେ ଯଦି ତା ସାଙ୍ଗରେ ଗୋଟେ କଦଳୀ ଖିଆଗଲା ବା ଗୋଟେ ଆପଲ୍ଟେ ଖିଆଗଲା, ତାକୁ ଆମେ ମାନେ ସେଥିରେ ଅଧିକା ଆଉ ଟିକେ ଖାଦ୍ୟ ସାର ମିଳୁଛି ଯେଉଁକି ଆମ ଶରୀର ବୃଦ୍ଧି ବା ଗଠନରେ ସହାୟକ ହେଉଛି। ଠିକ୍ ସେମିତି ଅଣୁସାରର ଭୂମିକା ମଧ୍ୟ ଅତି କମ୍ ପରିମାଣରେ ଅଣୁସାର ମାନେ ଉପଯୋଗ ବା ଉପଲବ୍ଧ କରାଯାଉଥିଲେ ମଧ୍ୟ ତାର ଉପକାରିତା ବହୁତ ଅଧିକା ଅଛି। ସାଧାରଣତଃ ଅଣୁସାରର ଅଭାବରେ ଗଛର ବୃଦ୍ଧି, ଗଛରେ ଫଳ ଧରିବା ବା ମଞ୍ଜି ଧରିବା, ଏବଂ ମଞ୍ଜି ସଠିକ୍ ସମୟରେ ମାନେ ମେଚ୍ୟୁର ହେବା ବା ତାକୁ କହନ୍ତି ପାକଳ ହେବା, ୟା ପାଇଁ ଅଣୁସାରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇସବୁ ଅଣୁସାର କଥା କହିଲା ବେଳେ 6-7 ଅଣୁସାର କଥା ସାମ୍ନାକୁ ଆସେ, ଯେମିତି ହେଉଛି ଦସ୍ତା, ଆପଣ ଯାହାକୁ ଜିଙ୍କ ବୋଲି କହୁଛନ୍ତି, ବୋରନ, ତମ୍ବା, ଲୁହା ବା ଲୌହ, ମଲିବ୍ଡେନମ୍ ଏବଂ ମାଙ୍ଗାନିଜ୍। ଆମେ ସାଧାରଣତଃ ଦସ୍ତାକୁ ଯଦି ବା ଜିଙ୍କ ଯଦି ଆବଶ୍ୟକ ଅଛି ମାଟି ପାଇଁ ତାକୁ ବୁଣିବା ବେଳେ ଏକର ପ୍ରତି 10 କେଜି ଜିଙ୍କ ସଲଫେଟ୍ ବା ZNSO4 ବୋଲି କୁହାହେଉଛି ଜିଙ୍କ ସଲଫେଟ୍, ତାକୁ ଆମେ ମୃତ୍ତିକାରେ ପ୍ରୟୋଗ କରିଦେବା ବା ମାଟିରେ ପ୍ରୟୋଗ କରିଦେବା, ଯାହାକି ଅନୁସାର ହିସାବରେ ମାଟିକୁ ଉପଲବ୍ଧ ହେବ ଏବଂ ଗଛକୁ ଯାଇ ସେ ଗଛର ବୃଦ୍ଧି ଏବଂ ଗଛର ଅମଳ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସେମିତି ହେଉଛି ବରନ୍, ବରନ୍ ଯଦି ଆମର ଦରକାର ଅଛି ଆମେ ବୁଣିବା ବେଳେ ଏକର ପ୍ରତି 5-6 କେଜି ବରାକ୍ସ ମିଳୁଛି ବଜାରରେ, ଆମେ ବରାକ୍ସକୁ ପ୍ରୟୋଗ କରିପାରିବା। ତମ୍ବା ଯଦି ଦରକାର ଅଛି ମାଟି ପାଇଁ ତାହେଲେ ମାଟିରେ ମିଶାଇବାକୁ ହେଲେ କପର ସଲଫେଟ୍ ଆମେ ବ୍ୟବହାର କରିପାରିବା, 4-5 କେଜି କପର ସଲଫେଟ୍ ବ୍ୟବହାର କରିପାରିବା। ନହେଲେ ଆମେ ଏଇ ଯେଉଁ କପର ସଲଫେଟ୍ 4-5 କେଜି କହିଲେ ଏଇଟା ମାଟିରେ ପ୍ରୟୋଗ କରିପାରିବା, ନହେଲେ ଯଦି ଗଛରେ ସିଞ୍ଚନ ବା ସ୍ପ୍ରେ କରିବା ପାଇଁ ଆମେ ଚାହୁଁଛନ୍ତି ତାହେଲେ 1 ଗ୍ରାମ କପର ସଲଫେଟ୍ ଏବଂ 0.5 ଗ୍ରାମ ଚୂନ, ଇଆର ଇ ପରିମାଣଟା କେଉଁଥିରେ ଦିଆଯିବ ନା 1 ଲିଟର ପାଣିରେ, ତା ଭାଗମାପ ହେଉଛି 1 ଗ୍ରାମ କପର ସଲଫେଟ୍ ଏବଂ 0.5 ଗ୍ରାମ ଚୂନ 1 ଲିଟର ପାଣିରେ ମିଶାଇକି ତାକୁ ସ୍ପ୍ରେ କରିବା, ତାହେଲେ ମଧ୍ୟ ଗଛକୁ ଉପଲବ୍ଧ ହୋଇପାରିବ। ସେମିତି ଲୌହ, ମଲିବ୍ଡେନମ୍ ଏବଂ ମାଙ୍ଗାନିଜ୍, ୟାକୁ ମଧ୍ୟ ସେଇଭଳିଆ ସ୍ପ୍ରେ ପାଣିରେ ଗୋଟେ ଦ୍ରବଣ ପ୍ରସ୍ତୁତ କରିକି ତାକୁ ଗଛ ଉପରେ ସ୍ପ୍ରେ କଲେ ଅଣୁସାରର ଅଭାବ ଦୂର ହେଇଯିବ ଏବଂ ଅନୁସାର ଉପଲବ୍ଧ ହେଇପାରିବ ଗଛ ପାଇଁ।
1: ବହୁତ ବହୁତ ଧନ୍ୟବାଦ ସାର, ନମସ୍କାର।
2: ମାନି,
1: ହଁ ହଁ,
2: ଆମେ ଯେମିତି ବୁଝିଗଲେ ଆମର ସୁଷମ ସାର ପ୍ରୟୋଗ, ସେମିତି ଆମର ଚାଷୀ ଭାଇ ଭଉଣୀ ମାନେ ତାଙ୍କର ଫସଲର ଯେଉଁ ଆବଶ୍ୟକତା ରହିଛି ତାକୁ ଦେଖି ସୁଷମ ସାର ପ୍ରୟୋଗ କରନ୍ତୁ, ସୁନ୍ଦର ଭାବରେ ଫସଲ କରି ଲାଭବାନ ହୁଅନ୍ତୁ।
1: ହଁ ହଁ, ବଢିଆ କଥା। ତେବେ ଜଗାନା, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ଆମେ ସଫଳ ଚାଷୀ ଭାଇଙ୍କ କଥା ଶୁଣିବା। ଏ ଚାଷୀ ଭାଇ ଜଣକ ଆମର ଜୈବିକ ଉପାୟରେ ଧାନ ଚାଷ ସହିତ ପନିପରିବା ଚାଷ କରୁଛନ୍ତି, ନିଜେ କମ୍ପୋଷ୍ଟ ପ୍ରସ୍ତୁତ କରି ସେ ମଧ୍ୟ ବିଲରେ ଦେଉଛନ୍ତି। ତାଙ୍କର ଆଉ ଗୋଟିଏ ମଧ୍ୟ ରହିଛି ଅମୃତ ପାଣି, ଏ ବିଷୟରେ ଆଜି ଆଲୋଚନା ରହିଛି ଜୈବିକ ଉପାୟରେ ପନିପରିବା ଚାଷ। ଭାଇ ହେଉଛନ୍ତି ପିପିଲି ବ୍ଲକର ସମ୍ପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଖଟୋଇ, ତାଙ୍କ ସହିତ ଆମେ କଥାବାର୍ତ୍ତା ହେବା।
2: ନିଶ୍ଚିତ ଭାବରେ, ଜୈବିକ ପଦ୍ଧତିରେ ଯେହେତୁ ସେ କରୁଛନ୍ତି ତେଣୁ ବର୍ତ୍ତମାନ ସମୟରେ ସେଇ ପଦ୍ଧତିକୁ ସମସ୍ତେ ଆପଣେଇବା ଦରକାର। ଆମେ ଶୁଣିବା କେମିତି ସେ କ'ଣ କରିଛନ୍ତି।
3: ଆମେ ଯେତେବେଳେ ଯେକୌଣସି ଗଛ ଲଗେଇବା ପୂର୍ବରୁ ମଞ୍ଜିରେ ଆମେ ତଳିଘେରା ପ୍ରସ୍ତୁତ କରୁ, ତଳି ଯେତେବେଳେ ଆମେ ପକେଇବାକୁ ଯାଉ ମଞ୍ଜିଟାକୁ ଆଗ ବିଶୋଧନ କରୁ। ବିଶୋଧନ କରିବା ପାଇଁ ଆପଣଙ୍କ ରାସାୟନିକ ସାର ବାବିଷ୍ଟିନ ଅଗେରା ବଗେରା ସବୁ ଜିନିଷ ମିଳେ ସେଇ ଜାଗାରେ। ସେମାନେ ଆମକୁ କହିଲେ ଯେ ବାବିଷ୍ଟିନ ଆପଣଙ୍କୁ ଯେଉଁ ପଇସାରେ କିଣୁଛନ୍ତି, ଦେଶୀ ଗାଈର ମୂତ୍ରରେ ଯଦି ଆପଣ 1 ଲିଟର ଗୋମୂତ୍ରରେ 10 ଲିଟର ପାଣି ମିଶାଇକି ଆପଣ ତାକୁ ମଞ୍ଜିକି ବିଶୋଧନ କରିପାରିବେ ତେବେ ସେ ଆପଣଙ୍କର ବାବିଷ୍ଟିନ ଠାରୁ ଆହୁରି ଭଲ କାମ ଦେବ। ଆପଣଙ୍କ ମଞ୍ଜିରେ ଯେଉଁ ଜର୍ମ ଲାଗିଥିବ ଜର୍ମ ଗୁଡ଼ାକ ନଷ୍ଟ ହୋଇଯିବେ। ଆମେ ସେହି ଉପାୟରେ ପ୍ରଥମେ 10 ml ଆପଣଙ୍କର ଗୋମୂତ୍ର 100 ml ପାଣିରେ ମାନେ ଧାନ ମଞ୍ଜିକି ଗୋଳେଇକି ଆମେ ତଳିଘେରା ପ୍ରଥମେ ପ୍ରସ୍ତୁତ କଲୁ। ଯେତେବେଳେ ତଳି ପକେଇଲୁ ଆପଣଙ୍କର ସେତେବେଳେ କୌଣସି ଝାଉଁଳା ରୋଗ, ଅଗପଡ଼ା ରୋଗ କିଛି ବି ଆସିଲା ନାହିଁ। ତାପରେ ଯେତେବେଳେ ସେଇ ତଳିକି ଆମେ ପ୍ରସ୍ତୁତ କଲୁ, ମାଟି ପ୍ରସ୍ତୁତ କଲୁ ରହିବା ପାଇଁ, ସେମାନେ ବି ପ୍ରଥମେ କହିଲେ ଆପଣ 1 କେଜି ଗୋବର, 1 ଲିଟର ଗୋମୂତ୍ର, 50 ଗ୍ରାମ ଗୁଡ଼, 10 ଲିଟର

0: ପାଣି ଏଇଟାକୁ ଆପଣ ପ୍ରସ୍ତୁତ କରନ୍ତୁ, ପ୍ରସ୍ତୁତ କରି ମାଟିରେ ଦେବେ। ଆମେ ସେତେବେଳେ ପଚାରିଲୁ ସାର୍ କେମିତି ପ୍ରସ୍ତୁତ ହେବ, ସେମାନେ ଆମକୁ ପ୍ଲାନିଂ ବତେଇଦେଲେ। ପ୍ରଥମେ ଆପଣ ମୁତ ଆଉ ଗୋବରଟାକୁ ପୁରା ଏକଦମ ଗୋଳେଇ ଦିଅନ୍ତୁ, ପୁରା ମିକ୍ସଚର କରିସାରିଲା ପରେ ଗୁଡ଼ ଦେଇ ପୁରା ଗୋଳେଇ ଦିଅନ୍ତୁ, ତାପରେ 10 ଲିଟର ପାଣିକି ଢାଳି ଦିଅନ୍ତୁ। ଢାଳି ଦେଲା ପରେ ଏଇଟାକୁ ଆପଣଙ୍କର ପ୍ରତିଦିନକୁ 3 ଥର ଲେଖେ ଆପଣଙ୍କୁ ଗୋଳେଇବାକୁ ପଡ଼ିବ। ସେତେବେଳେ ପଚାରିଲା ସାର୍ କ'ଣ ପାଇଁ ଗୋଳେଇବୁ ଆମେ, ନା ଗୋଳେଇଲା ଭିତରେ ତା ଭିତରେ ଯେଉଁ ଭ୍ୟାକ୍ଟେରିଆ ବସିକି ଖାଉଥିବେ ସେଗୁଡ଼ାକ ସବୁ ଆକ୍ଟିଭ ହେବେ, ତାଙ୍କ ଦେହରୁ ବି ମାନେ ଶହ ଶହ ଛୁଆ ବି ଜନ୍ମ ହୋଇଯିବେ, ସେଟା ଆପଣଙ୍କର ବହୁତ କାମ ଦେବ। ସେଟା କେମିତି ଆମେ ପ୍ରୟୋଗ କଲୁ, ଯେତେବେଳେ ଆପଣଙ୍କର ଟ୍ରାକ୍ଟର ପଡ଼ିଲା କାଦୁଅ ହେଲା ସେଇ ଟାଇମ୍ରେ ଆମେ ମଗରେ ଗୋଟେ ଲେବରକୁ ଦେଇ ବାଲ୍ଟିରେ ଚାରିପଟକୁ ଫୋପାଡ଼ି ଫୋପାଡ଼ି ଚାଲିଲୁ। ତାପରେ ଆମେ 10 ଇଞ୍ଚ ବାଇ 10 ଇଞ୍ଚରେ ଧାଡ଼ି ଧାନ ରୁଆ ଆରମ୍ଭ କରିଦେଲୁ। ସେଇ ଧାନ ରୁଆର ଠିକ 15-20 ଦିନ ପରେ ଆପଣଙ୍କର ପୁଣି ସାର କହିଲେ ଆପଣ ଆଉ ଥରେ ୟୁଜ୍ କରନ୍ତୁ, ସେଥିରେ ତାକୁ ମେସିନ୍ରେ ସ୍ପ୍ରେ କରିହେବନି। ତାକୁ ସେଇ ଟାଇପ୍ର ଆମେ ପ୍ରଥମ କଲୁ, ପୂର୍ବରୁ ପଶ୍ଚିମକୁ ମୁହଁ କରି ସ୍ପ୍ରେ ମାନେ ଆପଣଙ୍କର ମଗରେ ବାଲ୍ଟିରେ ଛାଡ଼ି ଛାଡ଼ି ଗଲୁ। ନେକ୍ସଟ 21 ଦିନରେ ଉତ୍ତରରୁ ଦକ୍ଷିଣ କରି ସେମିତି ଛାଡ଼ି ଛାଡ଼ି ଦେଇ ଗଲୁ, କିନ୍ତୁ ଲାଷ୍ଟକୁ ଆସିଲା ଅମଳ ଆସିଲା, ଯେଉଁଟା ଆମର ଆସିଲା, ଆମର ଆସିଥିଲା ସେଇଟାରେ 33 କେଣ୍ଡା ଆସିଥିଲା ଗୋଟେ ପିଲରେ, ଗୋଟେ ଧାନ ଗଛରେ 33 ପିଲ ଆସିଥିଲା। ଆଉ ସେଠି ଅମଳ କରିଥିଲେ ଆପଣଙ୍କର କଣାସ ବ୍ଲକର ରବି ସାର କରିଥିଲେ, ଯିଏ ଆପଣଙ୍କର ଓଭରସର ଥିଲେ, ତାଙ୍କର ତିଲଚନପୁର ବ୍ଲକ ଜିପିର ପଠେଇଥିଲେ VLWକୁ। ସେମାନେ ଯାଇ 3 ଫୁଟ୍ ବାଇ 3 ଫୁଟ୍ ବାଇ 3 ଫୁଟ୍ ଧାନ କାଟି ତାକୁ ସାଙ୍ଗେ ସାଙ୍ଗେ ମକ୍ଚା ମକ୍ଚି କରି ସେଇଠି ସେମାନେ ତାଙ୍କର ଯେଉଁ ମିଟର ଅଛି, କଣ୍ଟା ଅଛି, ସେ କଣ୍ଟାରେ ଓଜନ କରି ଦେଖିକି ଆସିଥିଲେ।
1: ଆଚ୍ଛା, ଇଏ ତ ଆପଣଙ୍କର ଧାନ କଥା ଗଲା, ଆପଣ ଜୈବିକ ପ୍ରଣାଳୀରେ କଲେ। ବର୍ତ୍ତମାନ ଆମର ପନିପରିବା ଚାଷ, ସେମିତି ପନିପରିବା ଚାଷ କେମିତି ପ୍ରଥମେ ପ୍ରସ୍ତୁତ କରନ୍ତି?
0: ମ୍ୟାଡ଼ାମ, ପନିପରିବା ଚାଷରେ ଆମର ରାସାୟନିକ ସାର ଅତ୍ୟଧିକ ପଡ଼ିଥିବାରୁ ସେ ମାଟି ଗୁଡ଼ାକରେ ଆପଣଙ୍କର ବହୁତ ପରିମାଣରେ ଫଙ୍ଗସ ଲାଗିଥାଏ। ସେ ଫଙ୍ଗସଟାକୁ ଯଦି ଆମେ ନ ମାରିକି ଯଦି ଆମେ ସେଇ ପନିପରିବା ଚାଷ କରିବା, ସେଥିରେ ଆମର ଟିକେ ଅସୁବିଧା ହୁଏ। କ'ଣ ନା, ଯେଉଁ ଗଛ ଯେତେବେଳେ ବାହାରିକି 4-5 ଇଞ୍ଚ ହେଲା ପରେ ପୋକ କାଟିଦିଏ, ଅଥବା ସେ ଯେଉଁ ଗଛର ବୀଜପତ୍ର ବାହାରିଲା ସମୟରେ ସେଥିରେ ଫଙ୍ଗସ ଲାଗିଥାଏ, ଫିମ୍ପି ମାରିଦିଅନ୍ତି। ଆପଣ କିଛି ଦିନ ଗଛ ଗଲା ପରେ ଝାଉଁଳା ରୋଗ ଧରେ, ସେଥିପାଇଁ ଆମେ ଚାଷ କରିବା ପୂର୍ବରୁ ଆମେ ସେ ମାଟିଟାକୁ ବାବିଷ୍ଟିନ୍ ଅଥବା ଆପଣଙ୍କର ଟ୍ରାଇକୋଡର୍ମା ଏ ଦୁଇଟା ଦେଇକି ଆମେ ଚାଷ କରିଦେଇ 2-3 ଦିନ ଗଲା ପରେ, ତାପରେ ଆମର ମନ୍ଦା ଚାଷ ହଉ କି ଆପଣ ରଞ୍ଜା ଚାଷ ହଉ, ସେଟାକୁ ଆମେ କି ହୁଡ଼ା ଚାଷ ହଉ, ତାପରେ ଆମେ ଚାଷ କରୁ।
1: ହଁ, ଆପଣ ଚାଷ କଲେ ତାପରେ ମଝିରେ ଆଉ କେତେବେଳେ ଦିଅନ୍ତି ଆପଣ ସେ ଯୋଉ କହୁଛନ୍ତି ନିଜ ହାତ ତିଆରିର କମ୍ପୋଷ୍ଟ ଆପଣ ଦିଅନ୍ତି, ସେଇ କମ୍ପୋଷ୍ଟ ବିଷୟରେ ଆମକୁ ଟିକେ କୁହନ୍ତୁ, କେମିତି କମ୍ପୋଷ୍ଟଟା ପ୍ରସ୍ତୁତ କରନ୍ତି ତାପରେ ଆପଣ ଦେବେ?
0: ହଁ ମ୍ୟାଡ଼ାମ, ସେଇ କମ୍ପୋଷ୍ଟଟା ହଉଛି ଆପଣଙ୍କର 40% ରହିବ କୟର ପିତ ମାନେ କତା ଗୁଣ୍ଡ, ଆଉ 60% ରହିଯିବ ଆପଣଙ୍କର ମାଛ ପୁଟି ରହିଲା, ଲିମ୍ବ ପିଡ଼ିଆ ରହିଲା, ଆଜୋଲା ରହିଲା, ଫଙ୍ଗସ ରହିଲା, ବାଦାମ କେକ୍ ରହିଲା, ଗୋମୂତ୍ର ରହିଲା, ଗୋବର ବି ରହିଲା। ଏଗୁଡ଼ାକ ସବୁ ଆମେ ଡିକମ୍ପୋଜର କରି ତା ସାଙ୍ଗରେ ପାଇଲ କରୁ। ସେଇଟା ପାଇଲ କଲା ପରେ ଆମେ ତାକୁ ଗୋଟେ ପାଣିଟାକୁ ମଶ୍ଚର ମାପୁ, 30-35% ମଶ୍ଚର ଇ ଆଉ କତାଗୁଣ୍ଡ ମିଶେଇକି ତାକୁ ଗୋଟେ ବେଡ୍ ତିଆରି କରୁ। ବେଡ୍ ଉପରେ ତାକୁ ଗୋଟେ କଭରିଂ କରୁ, ତାର ଅକ୍ସିଜେନ୍ଟା ମାନେ ଯେମିତି କୁଆଡ଼େ ନ ବାହାରି ପାରେ, ତା ଭିତରେ ସେଇଟା ହିଟ୍ ହୁଏ, କେତେ ପରିମାଣରେ ହିଟ୍ ହେଲେ ତାର ଯେଉଁ ଟେମ୍ପରେଚରଟା ସେ ବ୍ୟାକ୍ଟେରିଆ ମାନେ ବଞ୍ଚିପାରିବେ। ତାପରେ ରାତିରେ କ'ଣ କରୁ, ସେଟାକୁ ଆମେ କାଢ଼ିଦେଉ, ଦିନବେଳା ଘୋଡ଼ାଉ, ରାତିବେଳା କାଢ଼ିଦେଉ। ଏମିତି କରିକି 15 ଦିନ ପରେ ଆମେ ସେଟାକୁ ଯେଉଁଟା ବେଡ୍ ବନେଇଥାଉ ସେଟାକୁ ପୁଣି ତାକୁ ଡିକମ୍ପୋଜର କରିବା ପାଇଁ ପୁଣି ତାକୁ ମିକ୍ସଚର କରୁ, ମିକ୍ସଚର କରି ପୁଣି ବେଡ୍ କରୁ। ଏମିତି ଏଇଟାକୁ ତିଆରି କରିବାକୁ ଆମକୁ 4 ଥର କରିବାକୁ ପଡ଼େ, 2 ମାସ 60 ଦିନ। 60 ଦିନ ଭିତରେ ଆମେ ତାକୁ 4 ଥର ଆପଣଙ୍କର ମିକ୍ସଚର କରି ବେଡ୍ ତିଆରି କରୁ। 60 ଦିନ ପରେ ସେଇଟା ପୁରା ବ୍ଲାକ୍ ହୋଇଯାଏ, ଆଉ ତାର ସ୍ମେଲ୍ଟା ଦୁର୍ଗନ୍ଧଟା କିଛି ବାହାରେନି, ଆମେ ଜାଣୁ ଯେ ଏଇଟା ପ୍ରକୃତରେ ଉପଯୋଗୀ ହେଇଗଲା ଦେବା ପାଇଁ। ତାପରେ ଆମେ ଗଛ ମୂଳରେ ଦେଇ ଟେଷ୍ଟ କରିଦେଉ, କିନ୍ତୁ ଏଇଟା ଯଦି ଆପଣଙ୍କର ଏକ୍ସେସ୍ କୌଣସି ଗଛ ମୂଳେ ଦେଇହେଲା, ୟାର ସାଇଡ୍ ଇଫେକ୍ଟ କିଛି ନାହିଁ, ଗଛକୁ ମାରିଦେବ କି ଗଛ ପୋଚା କରିଦେବ, ୟାର ସାଇଡ୍ ଇଫେକ୍ଟ କିଛି ନାହିଁ। ଯେତେ ମୂଳରେ ଦେଲେ ବି ୟାଧରୁ ଆପଣଙ୍କର କୌଣସି ଦୁର୍ଗନ୍ଧ ନିର୍ଗତ ହେବନି କି ଏସିଡିଟି ବାହାରିବନି।
1: ଆମେ ତ ଏଇ ପନିପରିବା ଚାଷ ବିଷୟରେ ଆଲୋଚନା କରୁଥିଲେ, ଆପଣ ତ ନିଜ ତିଆରି ନିଜେ କମ୍ପୋଷ୍ଟ କଲେ, ତାପରେ ଆପଣ କେମିତି ଦେବେ ଫସଲର କୋଉ ଅବସ୍ଥାରେ କେମିତି କେତେ ପରିମାଣରେ ଦେବେ?
0: ଇଏ ଗୋଟେ ଜିନିଷ ହଉଛି ମ୍ୟାଡ଼ାମ, ଗଛ ଯେତେବେଳେ ଆପଣଙ୍କର ଚାରିପତ୍ର ନ ହୋଇଥିବ ସେ ମାଟିରୁ ଖାଦ୍ୟ ସଂଗ୍ରହ ନେଇପାରିବ, ଆପଣଙ୍କର କୌଣସି ଖାଦ୍ୟ ଦରକାର ନାହିଁ। 95% ଖାଦ୍ୟ ଗଛ ପାଇଁ ବାୟୁମଣ୍ଡଳରେ ରହିଛି, ଆଉ 5% ଖାଦ୍ୟ ଆପଣଙ୍କର ମାଟିରୁ ନେଉଛି। ସେଥିପାଇଁ ଯେଉଁଟା ଗଛର ଆସିଗଲା 6-7 ପତ୍ର ଆସିଗଲା, ସେ ଯେଉଁ ଆପଣଙ୍କର ଫଟୋସିନ୍ଥେସିସ୍ ଯେଉଁଟା ତିଆରି ହୁଏ ସୂର୍ଯ୍ୟକିରଣ ପଡ଼ିବା ପରେ, ସେଇ ଟାଇମ୍ରେ ଆପଣ କିଛି କିଛି ଧରନ୍ତୁ ଗୋଟେ ଫୁଟର ଗଛ ହୋଇଛି, ସେଥିରେ ଆପଣ 50 ଗ୍ରାମରୁ 60 ଗ୍ରାମ କି 70 ଗ୍ରାମ ଗଛ ମୂଳରେ ଦେଇ ତାକୁ ମାଟି ଚଢ଼େଇ ଦେବେ। ଗଛ ଯେତେବେଳେ ମ୍ୟାଚୁରିଟି ପିରିୟଡ଼ ଆସିଗଲା, ଫଳ ଫୁଲ ଏସବୁ ଆସିଗଲା, ତାପରେ ଆପଣ 21 ଦିନ ଅନ୍ତରରେ ଥରେ ଲେଖାଏଁ ଦେଇଚାଲିଲେ ଗଛ ଗୁଡ଼ା ଆପଣଙ୍କର ଗ୍ରୋଥ୍ ବି ଭଲ ରହିବ, ଅମଳ ବି ଭଲ ଆସିବ, ରୋଗ ପୋକ କମ ଧରିବେ। କାରଣ ଏଇ ଯେଉଁ କମ୍ପୋଷ୍ଟରେ ଏତେ ପରିମାଣରେ ବ୍ୟାକ୍ଟେରିଆ ଥାନ୍ତି, ଇମ୍ୟୁନିଟି ପାୱାର ଏତେ ବଢ଼େଇ ଦିଅନ୍ତି, ଗଛକୁ କୌଣସି ଗୋଟେ କୀଟ ଆସିଲେ ତାକୁ ହଠାତ୍ ଆଟାକ୍ କରିପାରେ ନାହିଁ।
1: ଆଚ୍ଛା, ଆପଣ କେବେଠୁ ଏଇ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କଲେଣି?
0: ମୁଁ

0: ଆମେ ଏଇଟାକୁ 2018 ମସିହାରୁ ଷ୍ଟାର୍ଟିଂ କଲେଣି। 2018 ମସିହାରୁ ବ୍ୟାକ୍ ଟୁ ଭିଲେଜ୍, ଯେଉଁଟା ଆପଣଙ୍କର ଅର୍ଗାନିକ ଏଗ୍ରିକଲଚର ଗୋଟେ ରିସର୍ଚ୍ଚ ସେଣ୍ଟର ଖୋଲା ହେଇଛି ଆମର ଅନୁଗୁଳ ଡିଷ୍ଟ ଆଠମଲ୍ଲିକରେ, ସେଇଟା ପ୍ରଥମେ ଖୋଲା ହେଇଥିଲା ଆମର ପୁରୀ ଜିଲ୍ଲା ସତ୍ୟବ୍ୟାଧି ବ୍ଲକ କଣାସରେ ଖୋଲା ହେଇଥିଲା। ଏଇଟା ସେଇଟା ପଳେଇ ଯାଇଛି ସେଇ ଆଠମଲ୍ଲିକ। ମୁଁ ସେମାନଙ୍କ ସାଙ୍ଗରେ ଏଇ 18 ମସିହାରୁ ସେମାନଙ୍କ ସାଙ୍ଗରେ ରହି ରହି କାମ କରିଛି।
1: ତେବେ ଦେଖନ୍ତୁ, ଆପଣ ତ ପନିପରିବା ଚାଷ କରୁଛନ୍ତି, ଏପଟେ ଧାନ ଚାଷ ବି କରନ୍ତି, ଆପଣ କେତେ କ'ଣ ପାଆନ୍ତି, ଲାଭ ପାଆନ୍ତି?
0: ଦେଖନ୍ତୁ ମ୍ୟାଡ଼ାମ, ଗୋଟେ ଏକର ଧାନରୁ ଆମେ ଯେଉଁଟା ମୁଁ ପରିବା କରିଥିଲି, ଗୋଟେ ଏକରରୁ ମୋର 30-35 ବସ୍ତା ଧାନ ମୁଁ କାଟେ, ଯେଉଁଟାକି ଗୋଟେ ଗୋଟେ ବସ୍ତା ଆମର 70, 75, 65 ଏଇଭଳି ରହେ। ଆମେ ତାକୁ ଯଦି ଆଭରେଜ୍ ଧରିବା, ଗୋଟେ ବସ୍ତାକୁ ଯଦି 70 KG ହୁଏ, 30 ବସ୍ତାରେ 21 କୁଇଣ୍ଟାଲ ଧାନ ହୁଏ। 21 କୁଇଣ୍ଟାଲ ଯଦି ଗଭର୍ଣ୍ଣମେଣ୍ଟ ରେଟ୍ ଅନୁସାରେ ଆମେ ବିକ୍ରି କରିବା, ତାହେଲେ ଆପଣଙ୍କର 18,000-20,000 ଟଙ୍କା ପ୍ରଫିଟ୍ ଆସିବ। ଯଦି ସେଇଟାକୁ ଆମେ ନିଜେ ସବୁ ସମୟ ଦେବା, ତାହେଲେ ଆଉ ଟିକେ ବେଶୀ ଚାଲି ଆସିବ।
1: ପନିପରିବା
0: ମ୍ୟାଡ଼ାମ ଯେଉଁଟା ଆମେ ଚାଷ କରୁଛୁ, ଆମର ଦୈନନ୍ଦିନ ଜୀବନ ପାଇଁ ଆମେ ବାହାରୁ ନ କିଣିକି ଏଇଟାକୁ ଯେଉଁ ପେଷ୍ଟିସାଇଡ଼ ବଞ୍ଚିବା ପାଇଁ ଆମେ ଯେଉଁଟା କରୁଛୁ ସେଇଟା ନିଜେ ଖାଉଛୁ। ଯେଉଁଟା 10 KG, 12 KG, 15 KG ବଳିଲା ଆମ ଲୋକାଲ ବେପାରୀଙ୍କୁ ଦେଇଦେଉଛୁ।
1: ଆଚ୍ଛା, ତେବେ ଯା ହଉ, ଆପଣ ପନିପରିବା, ଧାନ, ତା ସହିତ କମ୍ପୋଷ୍ଟ, ଏମିତି ସବୁ ମିଶ୍ରିତ ଭାବରେ ହେଇକି କେତେ କ'ଣ ପାଉଛନ୍ତି?
0: ସେଟା ତ ମ୍ୟାଡ଼ାମ ସବୁ ହିସାବ କରି ମାନେ ଇଏ କରିହେବନି, କିନ୍ତୁ ଯାହା ହେଲେ ଆମର ବର୍ଷକୁ 3-4 ଲକ୍ଷ ଟଙ୍କା ଇନକମରୁ ଚାଲି
2: ବୁଝିଲ ମାନି। ଚାଷୀ ଭାଇ ଆମର ସୁନ୍ଦର ଭାବରେ ତାଙ୍କର କୃଷି କ୍ଷେତ୍ରରେ ଅନୁଭୂତି ବର୍ଣ୍ଣନା କଲେ। ଆମର ଯେଉଁ ଚାଷୀ ଭାଇ ଭଉଣୀମାନେ ଆମର କାର୍ଯ୍ୟକ୍ରମ ଶୁଣିବେ, ବହୁତ କିଛି ଜାଣିବାକୁ ପାଇଥିବେ।
1: ହଁ, ତାହେଲେ ଚାଷୀ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଜଗନା, ଘଡ଼ିକି ଦେଖ, ସମୟ ହେଲାଣି।
2: ହଁ, ଆମେ କଣ କରିବା, ଆମେ ତ ସମସ୍ତେ ସମୟ ପାଖରେ ବନ୍ଧା, ଘରକୁ ଯିବା। ପୁଣି ଆଉ ଗୋଟାଏ ଦିନ ଭେଟ ହବନି କି?
1: ତେବେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନି ଅପା,
2: ଆଉ ମୁଁ ଜଗନ୍ନା, ନମସ୍କାର।

শ্রোতা বন্ধু, শেষ হলা চাষি ভাইমানঙ্କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଲ୍ ହୋ ନା ହୋ, ଏହି କଥାଚିତ୍ରରେ ଅନୁ ମଲ୍ଲିକଙ୍କ ସଙ୍ଗୀତରେ କଣ୍ଠଶିଳ୍ପୀମାନେ ହେଲେ ସାଧନା ସର୍ଗମ ଏବଂ ସୁଜାତା ଭଟ୍ଟାଚାର୍ଯ୍ୟ।

0: ସୁରକ୍ଷିତ ହେବ, ମା ଯଦି ଅସୁରକ୍ଷିତ ତାହେଲେ ପିଲାମାନେ କେମିତି ସୁରକ୍ଷିତ ରହିବେ? ତେଣୁ ଏଇଆକୁ ଆଖି ଆଗରେ ରଖି ପଦକ୍ଷେପ ସମସ୍ତେ ନେବା। ତେବେ ଆସନ୍ତୁ ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିବା। କ'ଣ ଶୁଣିବେ?
1: ମୋ ପସନ୍ଦର ଚଳଚ୍ଚିତ୍ର ଗୀତ ହେଉଛି ଯାହାକୁ ରଖିବା ଅନନ୍ତ ଚଳଚ୍ଚିତ୍ରର ଏ ଘର ଏ ଅଗର ଏ ଦାଣ୍ଡ ଦୁଆର।
0: ବଢିଆ, ତାହେଲେ ଶୁଣାଉଛୁ ଆପଣଙ୍କ ପସନ୍ଦର ଗୀତଟି। ରହୁଛୁ ଭାଇ, ନମସ୍କାର।
1: ରହିଲି ଭାଇ, ନମସ୍କାର।

0: ହ୍ୟାଲୋ ଆକାଶବାଣୀ ପୁରୀ
1: ସାର୍ ନମସ୍କାର, ମୁଁ ଗୀତା କହୁଥିଲି ଜଗତସିଂହପୁରରୁ।
0: ଆଚ୍ଛା ଗୀତା ଭଉଣୀ କେମିତି ଅଛନ୍ତି?
1: ହଁ ଭଲ ଅଛି ଆଉ, ଗରମରେ ଯୋଉ ସବୁ ଟିକେ ସହିକିରି ରହିବାକୁ ପଡୁଛି ଆଉ।
0: ଆଚ୍ଛା ଖରାଦିନ ଛୁଟି ପିଲାବେଳ କଥା ନିଶ୍ଚିତ ମନେ ଥିବ।
1: ଆଜ୍ଞା,
0: ସେ ଖରାବେଳ ଛୁଟିକୁ ଆପଣ ବର୍ଷ ତମାମ ଅପେକ୍ଷା କରୁଥିଲେ, ଅଜା ଘର ଯିବେ, ଗାଁ, ସେ ଆମ୍ବ ତୋଟା, ସେ ନଈ, ସେ ସବୁ ସ୍ମୃତି, ଆଉ ଆଜିର ଏ ପ୍ରଚଣ୍ଡ ଖରାର ପ୍ରକୋପ, କଣ ଫରକ ଦେଖୁଛନ୍ତି?
1: ଖରାଦିନ ଯୋଉ ଆମର ସେତେବେଳେ ଆଗରୁ ଯୋଉ ଖରାଦିନ ଥିଲା, ସେତେବେଳେ ଖରାରେ ବାହାରକୁ ବାହାରି ହଉଥିଲା।
0: ଆଜ୍ଞା,
1: ଯେତେ ଆମେ ଫ୍ୟାନ ଏସି ଉପରେ ନିର୍ଭର କରୁନଥିଲୁ, ବାହାର ପବନରେ ଆମେ ରହିଯାଉଥିଲୁ।
0: ଆଜ୍ଞା,
1: ଆମ୍ବ ତୋଟା, ଛୋଟ ଛୁଆଙ୍କ ସାଙ୍ଗରେ ଖେଳ, ସବୁ ଭଲ ହଉଥିଲା। କିନ୍ତୁ ଏବେ ଖରା ଆଉ କେହି ସହି ପାରୁନାହାନ୍ତି, ପିଲାମାନେ ବି ଆଉ କେହି ନାହାନ୍ତି। କୌଣସି ପିଲା ପିଲା ଛୋଟ ଛୋଟ ପିଲା ଯୋଉ ଦାଣ୍ଡରେ ଖେଳନ୍ତି, ଗାଁ ଦାଣ୍ଡରେ ଆଉ ସେ ପିଲା ଖେଳ ନାହିଁ।
0: ତେଣୁ ଦେଖା ବି ଦଉଛି ଯେ ପିଲାଙ୍କର ଯୋଉ ଗାଁ ଦାଣ୍ଡରୁ ଆଜି ଗାୟବ ହେଇଯାଇଛନ୍ତି, ଏଇ ସକାଳୁ ସଞ୍ଜ ଯାଇକି ଆଉ ବାହାରୁ ନାହାନ୍ତି, ଗାଁ ସହର ସବୁଠି ଏଇ ଅବସ୍ଥା। ତା ସହିତ ମଧ୍ୟ ଦେଖାଯାଉଛି ଯେ ଏଇ ଯେଉଁ ଆଖପାଖରେ ବିଭିନ୍ନ ପ୍ରକାରର କାମ ସବୁ ଚାଲିଛି, ରୋଡ଼ କନଷ୍ଟ୍ରକ୍ସନ୍, ଚାଷବାସ, ଯିବା ଆସିବା, ସବୁ ସବୁ ଜାଗାରେ ଲୋକ ବର୍ତ୍ତମାନ ଖରାକୁ ବାହାରିବାକୁ ପସନ୍ଦ କରୁନାହାନ୍ତି, ଏବଂ ସରକାରୀ ମଧ୍ୟ ନୀତି

0: ପ୍ରଣୟନ କରିଛନ୍ତି ଯେ ଦିନ 11ଟାରୁ 3ଟା ଭିତରେ ଆପଣ ବାହାରକୁ ବାହାରିବେ ନାହିଁ। ଆଗରୁ ଖରାଟା ଆମର ବନ୍ଧୁ ଥିଲା, ଆଜି ସେଇ ଖରା ଆମର ଶତ୍ରୁ ପାଲଟି ଯାଇଛି।
1: ଆମେ ପରା ପ୍ରକୃତି ଉପରେ ସବୁବେଳେ ଦାୟୀ ସାବିଛୁ,
0: ସେଥିପାଇଁ ଦାୟୀ ବାହାର ଲୋକ କେହି ନୁହନ୍ତି, ଦାୟୀ ଆମେ ନିଜେ। ତେଣୁ ଆମେ ବିଗାଡ଼ିଛେ ତ ଆମେ ହିଁ ଭୋଗିବା। ତେଣୁ ନେଡ଼ିଗୁଡ଼ କୌଣିକି ଭୋଇଯିବା ଆଗରୁ ଆମେ କିଛିଟା ପଦକ୍ଷେପ ନେବା। ଆପଣଙ୍କ ମତରେ କ'ଣ ଗୋଟେ ଏମିତି ପଦକ୍ଷେପ ସଜେଷ୍ଟ କରନ୍ତୁ ଯାହାଦ୍ୱାରା ଆମେ ଏହି ସମସ୍ୟାକୁ ସମାଧାନ କରିପାରିବା?
1: ଯୋଉ ପ୍ରବଳ ବାଗରେ ଖରା ହଉଛି ତାର ପ୍ରଥମ କଥା ହେଲା ଗଛ, ବଡ ବଡ ଗଛ।
0: ଆଜ୍ଞା,
1: ଯୋଉ ଗଛ କି ଯେମିତି ବର ଗଛ, ଓସ୍ତ ଗଛ, ସଫିସିଏଣ୍ଟ ଅକ୍ସିଜେନ ଯୋଉଥିରେ ଆସିବ। ଗୋଟେ ଗୋଟେ ବାଉଁଶ ବୁଦା ମୂଳକୁ ଆପଣ ପଳେଇବେ ପୁରା ଏସି ଭଳିଆ ଲାଗେ, ବାଉଁଶ ବୁଦା ତଳେ ବସିଲେ ବଢିଆ ଲାଗେ। ଆଉ ଯେମିତି ଓସ୍ତ ଗଛ, ବର ଗଛ ସେଗୁଡା ତାର ପ୍ରାୟ ଦେଖାଯାଉନି। ସହରୀକରଣ ହେଇଗଲାଣି, ଲୋକ ସଂଖ୍ୟା ବଢିବାରୁ ସବୁଆଡ ଘର ହେଇଗଲାଣି, ବିଲ ଖିସରେ ସବୁ ଘର କରିସାରିଲେଣି, ଏଗୁଡା ସବୁ ହେଇଗଲାଣି। ତାପରେ ଘର କରିବାକୁ ଲୋକମାନେ ବାଧ୍ୟ ହଉଛନ୍ତି, ଗଛର ସଂଖ୍ୟା କମି କମି ଯାଉଛି। ସେଗୁଡାକ ଯଦି ହୁଅନ୍ତା ତାହେଲେ ଟିକେ ଖରା ଦାଉରୁ ଲୋକମାନେ ରକ୍ଷା ପାଆନ୍ତେ। ଏବଂ ଗାଡି ମଟର ଗୁଡାକ ଯୋଉ ବହୁତ କିଛି ଚଲଉଛନ୍ତି,
0: ଗାଡି ମଟର ଚାଲିଲେ କିଛି ଅସୁବିଧା ନାହିଁ, କିନ୍ତୁ ଆଜିକାଲି ଯେମିତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ସବସିଡି ଦେଉଛନ୍ତି, ପ୍ରୋତ୍ସାହନ ଦେଉଛନ୍ତି ଯେ ପେଟ୍ରୋଲ ଡିଜେଲ ଗାଡି ଅପେକ୍ଷା ଆପଣ ବ୍ୟାଟେରୀ ଚାଳିତ ଗାଡି ବ୍ୟବହାର ଅଧିକ ମାତ୍ରାରେ କରନ୍ତୁ।
1: ଆଜ୍ଞା, ଅଧିକ ମାତ୍ରାରେ ଜଙ୍ଗଲ ସୃଷ୍ଟି କରିବା ଦରକାର।
0: ହଁ, ତେଣୁ ଆମେ ତ ଆମ ପାଇଁ ତ ଜଙ୍ଗଲ ପାଇଁ ଜାଗା ନାହିଁ, ତେଣୁ ଆମେ ଆମ ଆଖପାଖ ଅଞ୍ଚଳରେ ଯଦି ନିଜର ଜାଗା ଅଛି କିମ୍ବା ଯଦି ସରକାରୀ ଜାଗା ଅଛି ସେ ଜାଗା ମାନଙ୍କରେ ଗଛଟିଏ ଲଗେଇବା ଏବଂ ଚେଷ୍ଟା କରିବା ଯେ ସେ ଗଛ ଗୁଡିକ ସୁସ୍ଥ ସବଳ ହେଇକିରି ତାଙ୍କ ବାଟରେ ବଢନ୍ତୁ।
1: ଗଛଟିଏ ଲଗେଇବା ତାର ଯତ୍ନ ନବା, ଯେମିତି ଗୋଟେ ଛୋଟ ଛୁଆର ମା ଯତ୍ନ ନିଅନ୍ତି ସେମିତି ଗଛର ଯତ୍ନ ନେଲେ ସେ ଗଛ 8-10 ବର୍ଷରେ ବଡ
0: ହେଇଯିବ।
1: ଆଉ ଆମେ ଯଦି ଗଛ ଲଗେଇକି ତାର ଯତ୍ନ ନ ନବା
0: ନ ଲଗେଇବା ତାଠୁ ବେଟର। ତେଣୁ ଆସନ୍ତୁ ଗୋଟେ ସମସ୍ତେ ପଣ କରିବା ଯେ ଆମ ସଂସାରକୁ ଆମେ ପୁଣି ଥରେ ଗଢିବା। ତେଣୁ ଏଇ କଥାକୁ ବିରାମ ଦବା ଏବଂ ଆପଣଙ୍କ ପସନ୍ଦର ଗୀତଟିଏ ଶୁଣିବା। କଣ ଶୁଣିବେ ଆମର କାର୍ଯ୍ୟକ୍ରମରେ?
1: ମୋର ପସନ୍ଦର ଗୀତ ହେଲା ସଞ୍ଜ ସକାଳେ ତୁମ ଛବି ଖୋଜେ ନୀର ଭିଜା ନୟନରେ।
0: ବହୁତ ସୁନ୍ଦର, ତେବେ ଆସନ୍ତୁ। ତେଣୁ ଖରାବେଳେ ତ ବାହାରି ହଉନି, ତେଣୁ ସେଇ ସଞ୍ଜ ସକାଳେ ଆମେ ସେଇ ନିରଭିଜା ନୟନରେ ଆମେ ସେଇ ସାନ୍ତଙ୍କୁ ଡାକିବା, ସିଏ ଆମର ନିଶ୍ଚିତ ଭାବରେ ଦୁଃଖ ଶୁଣିବେ ଏବଂ ଆମ ସଂସାରକୁ ସେ ହିଁ ରକ୍ଷା କରିବେ।
1: ଧନ୍ୟବାଦ, ନମସ୍କାର।

ଶୈଳଭାମାଙ୍କ କଣ୍ଠରେ ଶୁଣୁଥିଲେ ବଦ୍ରି ମିଶ୍ରଙ୍କ ରଚନା। ଏଥର ଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ।